ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56, ଆଜି ବୁଧବାର 1948 ଶତାବ୍ଦ, ଆଷାଢ଼ ମାସର 31ତମ ଦିନ, 2026 ମସିହା ଜୁଲାଇ 22 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ନିଜ ଭିତରେ ଯେତିକି ସାମର୍ଥ୍ୟ ଅଛି ତାହା ଜାଣିପାରୁନଥିବାରୁ ଆମ ଭିତରେ ନୈରାଶ୍ୟ ଦେଖାଦେଇଥାଏ, କହିଛନ୍ତି ଜେମ୍ସନ୍। ଆକାଶବାଣୀ ବଲାଙ୍ଗୀର, ସକାଳ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏହି 6 ଗୋଟି ପ୍ରଧାନ ଯାତ୍ରାରେ ଯାତ୍ରୀମାନଙ୍କର ବିଶେଷ ସମାଗମ ସେହି ନୀଳାଚଳ ଧାମ ଶ୍ରୀକ୍ଷେତ୍ରରେ ହୋଇଥାଏ। ଏତଦ୍ ବ୍ୟତୀତ ପାଞ୍ଜିରେ ଯେତେ ପର୍ବପର୍ବାଣୀର ବ୍ୟବସ୍ଥା ରହିଛି, ସବୁ ପର୍ବ ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ସର୍ବମୋଟ ପର୍ବ ହେଲା 56 ଗୋଟି। ଏହି ସବୁ ପର୍ବକୁ ପାଳନ ତଥା ଉପଭୋଗ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ସବୁବେଳେ ଲାଗି ରହିଥାଏ।

ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ସମୟରେ ତିନି ପ୍ରକାର ବେଶରେ ଭୂଷିତ କରାଯାଏ, ଯଥା ପୁଷ୍ପଦ୍ୱାରା ବେଶ, ଅଳଙ୍କାର ଦ୍ୱାରା ବେଶ ଓ କପଡ଼ା ଦ୍ୱାରା ବେଶ। ବିଶେଷ କରି ଏହି ବେଶ 20ଟି ଦିନରେ ସମାପନ କରାଯାଇଥାଏ।

ହିନ୍ଦୁ ଦର୍ଶନଶାସ୍ତ୍ରରେ ଉଲ୍ଲେଖ ଅଛି, ଭକ୍ତମାନେ ପୀଠକୁ ଯାଇ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି ଏବଂ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ରଥଯାତ୍ରା ସମୟରେ ପ୍ରଭୁ ଜଗତରନାଥ ଜଗନ୍ନାଥ ମୂଳ ବିଗ୍ରହରୁ ରତ୍ନ ସିଂହାସନରୁ ବାହାରକୁ ଆସି ରଥାରୂଢ଼ ହୋଇଥାନ୍ତି ଓ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଅନ୍ୟ କୌଣସି ଦେବାଦେବୀଙ୍କ କ୍ଷେତ୍ରରେ ଏହା ହେବାର କୌଣସି ନଜିର ନାହିଁ। ଶଙ୍ଖ ଘଣ୍ଟ ହୁଳହୁଳି ଧ୍ୱନିତାନରେ ବଡ଼ଦାଣ୍ଡରେ ଭକ୍ତ ହୋଇ ଉଠିଥାନ୍ତି ବିଭୋର ତାଙ୍କର ଆରାଧ୍ୟ ଦେବତାଙ୍କର ଦର୍ଶନ ପାଇକରି।

0: ଆଜି ପାଇଁ ଏଇଠି ଶେଷ କରୁଛୁ ଆମର ଏହି ବିଶେଷ ଆରାଧନା କାର୍ଯ୍ୟକ୍ରମକୁ। ନମସ୍କାର।
1: ଶୁଣୁଥିଲେ ବିଶେଷ ଆରାଧନା କାର୍ଯ୍ୟକ୍ରମ, ଉପସ୍ଥାପନା କଲେ ଶରତ କୁମାର ନନ୍ଦ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

0: ଆକାଶବାଣୀ ବଲାଙ୍ଗୀର ଆମ ପରିବେଶ କାର୍ଯ୍ୟକ୍ରମରେ ଶୁଣନ୍ତୁ ଆଲୋଚନା ମୃତ୍ତିକା ସଂରକ୍ଷଣର କାରଣ ଓ ନିରାକରଣ କହୁଛନ୍ତି ପ୍ରସନ୍ନ କୁମାର ଦାସ।
1: ମାଟି ଆମର ଏକ ଅମୂଲ୍ୟ ସମ୍ପଦ। ଏହି ମାଟି ଉଦ୍ଭିଦ ଓ ପ୍ରାଣୀ ଜଗତର ଖାଦ୍ୟର ଉତ୍ସ। ଅଧୁନା କୃଷି ଶିଳ୍ପ ଓ ସହରାଞ୍ଚଳର ଅଭିବୃଦ୍ଧି ସହିତ ମୃତ୍ତିକା ପ୍ରଦୂଷଣ ମଧ୍ୟ ବଢ଼ି ଚାଲିଛି ଓ ଉଭୟ ଉଦ୍ଭିଦ ଓ ପ୍ରାଣୀ ଜଗତର ସ୍ୱାସ୍ଥ୍ୟ ଉପରେ ବିପଦ ସୃଷ୍ଟି କରିଛି। ମୃତ୍ତିକା ପ୍ରଦୂଷଣର କେତେକ ମୁଖ୍ୟ କାରଣ ହେଲା ମାଟି ଉପରେ ଛାଡ଼ି ଦିଆଯାଇଥିବା କଳକାରଖାନାର ମଇଳା ଓ ଆବର୍ଜନା, ସହରାଞ୍ଚଳର ନାଳ ଓ ନର୍ଦ୍ଦମା ପାଣି, କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ, କଳକାରଖାନାରୁ ନିର୍ଗତ ମଇଳା ପାଣିରେ ବିଭିନ୍ନ ପ୍ରକାର କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ। ଏହା ମାଟିରେ ଥିବା ଉପକାରୀ ଜୀବାଣୁମାନଙ୍କର କ୍ଷତି ଘଟାଇଥାଏ। ପୁନଶ୍ଚ ଏଥିରେ ଅଧିକ ପରିମାଣରେ ସୋଡ଼ିୟମ୍, କାର୍ବୋନେଟ୍, ବାଇକାର୍ବୋନେଟ୍ ଓ ଲବଣ ଅଂଶ ଥିବାରୁ ଏହା ମାଟିକୁ ଲୁଣିଆ ଓ କ୍ଷାରୀୟ କରେ। ମାଟିରେ ଥିବା ଫାଙ୍କା ସ୍ଥାନର ପରିମାଣ କମିଯାଇ ମାଟି କଠିନ ହୁଏ। ମାଟି ଭିତରକୁ ବାୟୁ ଓ ଜଳ ଉତ୍ତମ ରୂପେ ପ୍ରବେଶ କରିପାରେ ନାହିଁ। ଏହି ମଇଳାରେ କ୍ରୋମିୟମ୍, ନିକେଲ୍ ଓ ସାଇନାଇଡ୍ ପରି କ୍ଷତିକାରକ ପଦାର୍ଥ ମଧ୍ୟ ଥାଏ। ସହରାଞ୍ଚଳରୁ ନିର୍ଗତ ମଇଳାରେ ଅନେକ ପ୍ରକାର ରୋଗ ସୃଷ୍ଟିକାରୀ ଜୀବାଣୁ ଥାଆନ୍ତି। ଏଥିରେ ଲିଡ୍, କ୍ୟାଡମିୟମ୍, ମର୍କୁରୀ, କ୍ରୋମିୟମ୍ ଓ ନିକେଲ୍ ପରି କ୍ଷତିକାରକ ଧାତବ ପଦାର୍ଥ ମଧ୍ୟ ଥାଏ। ଏହା ମାଟିରୁ ଉଦ୍ଭିଦ ଓ ପରେ ପ୍ରାଣୀମାନଙ୍କ ଶରୀରକୁ ଯାଇ ନାନାଦି ରୋଗ ସୃଷ୍ଟି କରିଥାଏ। କୃଷି କ୍ଷେତ୍ରରେ ନାନାଦି କୀଟ, ରୋଗ ଓ ତୃଣନାଶକ ଔଷଧ ବ୍ୟବହାର କରାଯାଉଛି। ଏହା ମାଟିରେ ଥିବା ବିଭିନ୍ନ ଉପକାରୀ ଜୀବାଣୁ ଓ ଜିଆ ପ୍ରଭୃତିର କ୍ଷତି ଘଟାଇଥାଏ। ଗାମାସିନ୍ ପରି କେତେକ କୀଟନାଶକ ଔଷଧ ସହଜରେ ବିଘଟନ ହୁଏ ନାହିଁ ଓ ବହୁଦିନ ଧରି ମାଟିରେ ରୁହେ। ଏହା ପ୍ରଥମେ ଉଦ୍ଭିଦ ଓ ପରେ ପ୍ରାଣୀମାନଙ୍କ ଶରୀରକୁ ଯାଏ। ଆଟ୍ରାଜିନ୍ ପରି କେତେକ ତୃଣନାଶକ ଔଷଧ ବିଘଟନ ନ ହୋଇ ଦୀର୍ଘଦିନ ଧରି ମାଟିରେ ରହେ। ଲିଣ୍ଡେନ୍ ପରି କେତେକ ତୃଣନାଶକ ଔଷଧ ଡାଲି ଜାତୀୟ ଫସଲର ଚେରରେ ଥିବା ରାଇଜୋବିୟମ୍ ବ୍ୟାକ୍ଟେରିଆର ସଂଖ୍ୟା କମାଇ ଦେଇଥାଏ। କେତେକ ରୋଗନାଶକ ଔଷଧରେ କପର୍, ମର୍କୁରୀ ଥାଏ। ଏହାର ବହୁଳ ବ୍ୟବହାର ମାଟିକୁ ପ୍ରଦୂଷିତ କରିଥାଏ। ବ୍ୟବହାର କରାଯାଉଥିବା ରକ୍ ଫସ୍ଫେଟ୍ ଓ ଅନ୍ୟାନ୍ୟ ଫସ୍ଫେଟ୍ ସାରରେ କ୍ୟାଡମିୟମ୍ ଓ ଲିଡ୍ ପରି ବିଷାକ୍ତ ଭାରିଧାତୁ ଅଳ୍ପ ପରିମାଣରେ ଥାଏ। ଏହା ମାଟିକୁ ପ୍ରଦୂଷିତ କରିଥାଏ। ଯବକ୍ଷାରଜାନ ଜାତୀୟ ସାରରେ ନାଇଟ୍ରେଟ୍ ଥାଏ ବା ନାଇଟ୍ରେଟ୍ ସୃଷ୍ଟି ହୋଇଥାଏ। ଖତ ଗଦାରେ ମଧ୍ୟ ନାଇଟ୍ରେଟ୍ ସୃଷ୍ଟି ହୁଏ। ନାଇଟ୍ରେଟ୍ ଗଛ ପାଇଁ ଦରକାର, ମାତ୍ର ଅଧିକ ମାତ୍ରାରେ ଗଛରେ ରହିଲେ ଗଛ ଏହାକୁ ବିଜାରଣ କରିପାରେ ନାହିଁ। ଏହା ଗଛରୁ ପ୍ରାଣୀମାନଙ୍କ ଶରୀରକୁ ଯାଏ। ମାଟିରେ ଅମ୍ଳଜାନର ଅନୁପସ୍ଥିତିରେ ନାଇଟ୍ରେଟ୍ର ବିଜାରଣ ସମୟରେ ନାଇଟ୍ରସ୍ ଅକ୍ସାଇଡ୍ ଗ୍ୟାସ୍ ସୃଷ୍ଟି ହୋଇ ବାୟୁମଣ୍ଡଳର ଓଜନ ସ୍ତରକୁ ନଷ୍ଟ କରିଦେଇଥାଏ। ବର୍ତ୍ତମାନ ଆମେ ମୃତ୍ତିକା ପ୍ରଦୂଷଣର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିବା। କଳକାରଖାନାରୁ ନିର୍ଗତ ମଇଳାରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥକୁ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ନଷ୍ଟ କରିଦେବା ଉଚିତ। ଏହି ମଇଳାକୁ କନ୍ସେଣ୍ଟ୍ରେଟେଡ୍ ଫର୍ମରୁ ଡାଇଲୁଟ୍ ବା ଲଘୁ ଅବସ୍ଥାକୁ ଆଣିଲେ ଏହାର କ୍ଷତିକାରକ ପ୍ରଭାବ କମିଯାଇଥାଏ। ପୁନଶ୍ଚ ଏଥିରେ ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍ ଓ ସଲ୍ଫର୍ ପରି ଗଛର ଖାଦ୍ୟ ଉପାଦାନ ଥିବାରୁ ଏହାକୁ ଉପଯୁକ୍ତ ଉପଚାର କରି କୃଷି କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ। ସହରାଞ୍ଚଳର ମଇଳା ଆବର୍ଜନାରେ ପ୍ରଚୁର ଜୈବ ଅଂଶ, ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍, ସଲ୍ଫର୍ ଓ ଅନ୍ୟାନ୍ୟ ଅଣୁସାର ରହିଥିବାରୁ ଏଥିରୁ ଉତ୍କୃଷ୍ଟମାନର ଖତ ପ୍ରସ୍ତୁତ କରାଯାଇ ଫସଲର ଅମଳ ବଢ଼ାଯାଇପାରିବ। ଗୋବର ଖତ, କମ୍ପୋଷ୍ଟ, ସବୁଜ ସାର ଓ ଆଜଲା ବ୍ୟବହାର କରି ମାଟିର ଜୈବ ଅଂଶ ବଢ଼ାଇବା ଦରକାର। ଏହାଦ୍ୱାରା ମୃତ୍ତିକା ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଥାଏ। ଅମ୍ଳ ମାଟିରେ ଲିଡ୍, କ୍ୟାଡମିୟମ୍ ଆଦି ବିଷାକ୍ତ ଭାରିଧାତୁର ପ୍ରଭାବ ପରିଲକ୍ଷିତ ହୁଏ। ମାଟିରେ ଚୂନ ପ୍ରୟୋଗ ଦ୍ୱାରା

0: ସବୁ ଧାତୁ ଅଦ୍ରବଣୀୟ ଅବସ୍ଥାକୁ ଆସନ୍ତି ଓ କୌଣସି କ୍ଷତି କରିପାରନ୍ତି ନାହିଁ। କେତେ ପରିମାଣରେ ଚୂନ ପ୍ରୟୋଗ କରିବାକୁ ହେବ ତାହା ମାଟି ପରୀକ୍ଷାରୁ ଜଣାପଡ଼ିଥାଏ। ମାଟି ପରୀକ୍ଷା କରି ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କରିବା ଉଚିତ। ଅଯଥା ଅଧିକ ପରିମାଣରେ ଯବକ୍ଷାରଜାନ ଜାତୀୟ ସାର ବ୍ୟବହାର କରିବା ଉଚିତ ନୁହେଁ। ଏହି ସାରକୁ ଭାଗ ଭାଗ କରି ଗଛର ବିଭିନ୍ନ ଅବସ୍ଥାରେ ପ୍ରୟୋଗ କରାଯିବା ଦରକାର। ଯବକ୍ଷାରଜାନ ଫସ୍ଫରସ୍ ଓ ପଟାସ୍କୁ ମିଶାଇ ଠିକ୍ ଅନୁପାତରେ ପ୍ରୟୋଗ କରାଯିବା ଉଚିତ। ଏପରି କୀଟ ରୋଗ ଓ ତୃଣନାଶକ ଔଷଧ ବ୍ୟବହାର କରିବା ଦରକାର ଯାହା ମାଟିରେ ଶୀଘ୍ର ବିଘଟନ ହୋଇପାରୁଥିବ। ଏଥିପାଇଁ କୃଷି ବିଶେଷଜ୍ଞ ବା ନିକଟସ୍ଥ କୃଷି ଅଧିକାରୀମାନଙ୍କ ସହ ପରାମର୍ଶ କରନ୍ତୁ। ଜମି ପଡ଼ିଆ ନ ରଖି ପର୍ଯ୍ୟାୟକ୍ରମେ ବିଭିନ୍ନ ଫସଲ ଲଗାନ୍ତୁ।
1: ଆମ ପରିବେଶ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଲୋଚନା ମୃତ୍ତିକା ସଂରକ୍ଷଣର କାରଣ ଓ ନିରାକରଣ ସମ୍ପର୍କରେ। ଆଲୋଚନା କଲେ ପ୍ରସନ୍ନ କୁମାର ଦାସ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 518ତମ ଭାଗ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ଶରତ କୁମାର ନାୟକ, ଶୈଳଭମ ମହାପାତ୍ର ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି ଓ ବର୍ଣ୍ଣନା ବସନ୍ତ ମହାନ୍ତି।

ଶ୍ରୀକୃଷ୍ଣ ସମସ୍ତ ତତ୍ତ୍ୱ କଥା ଶୁଣାଇ ସାରି ଉଦ୍ଧବଙ୍କୁ ବଦରିକାଶ୍ରମକୁ ଯିବା ପାଇଁ ଆଜ୍ଞା ଦେଇଛନ୍ତି। ଉଦ୍ଧବଙ୍କ ହୃଦୟ ଆର୍ଦ୍ର ହୋଇଗଲା, ନେତ୍ର ଲୋତକାପୃତ ହେଲା, ସେ ବିହୁଳ ହୋଇପଡ଼ିଲେ। କହିଲେ, ସକଳ ତୀର୍ଥ ତୋଚରଣେ ବଦ୍ରିକା ଯିବି କି କାରଣେ। ଶ୍ରୀକୃଷ୍ଣ ତାଙ୍କୁ ସାନ୍ତ୍ୱନା ଦେଇ ନିଜର ପାଦୁକା ଦୁଇଟିକୁ ଅର୍ପଣ କଲେ। ଭକ୍ତ ଉଦ୍ଧବ ପ୍ରଭୁଙ୍କର ପାଦୁକା ଦୁଇଟିକୁ ମସ୍ତକରେ ଧାରଣ କରି ଯଥା ସମୟରେ ବଦରିକାଶ୍ରମରେ ପହଞ୍ଚି କୃଷ୍ଣଙ୍କ ଉପଦେଶ ଅନୁସାରେ ତପସାଧି ପରମଗତି ପ୍ରାପ୍ତ ହେଲେ।

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 518ତମ ଭାଗ। ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୀତି ଆୟୋଗ ପହିଲା ଥର ଲାଗି ବାହାର କରିଥିବା ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026 ଓଡ଼ିଶା ଦେଶର ପହିଲା ପାଞ୍ଚଟା ରାଜ୍ୟ ଭିତରେ ଠାନ୍ ପାଇଛି। ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ସରକାରୀ ବିଭାଗ ଶିଳ୍ପ ସହଯୋଗୀ ଆଉ ନିବେଶକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏହି ମାନ୍ୟତା ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର ଆଉ ନିବେଶକ ଅନୁକୂଳ ପ୍ରଶାସନର ପ୍ରମାଣ ଆଏ, ଯେଉଁଥିଲାଗି 2036 ତକ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ଆହୁରି ବରକସ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ନୀତି ଆୟୋଗଙ୍କର ଏହି ଇଣ୍ଡେକ୍ସ ରାଜ୍ୟମାନଙ୍କର ନିବେଶ ପରିବେଶକେ ତଥ୍ୟ ଆଧାରିତ ଭାବେ ଆକଳନ କରୁଥିବା ଭାରତର ପହିଲା ବ୍ୟବସ୍ଥା ଆଏ। କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଗଲାକାଲ ଭୁବନେଶ୍ୱର ଲୋକସେବା ଭବନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଭେଟିଛନ୍। ୟୁକେ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି ଏଫ୍ଟିଏ ବାବଦେ ୟୁକେ ଓଡ଼ିଶା ଭିତରେ ସହଯୋଗ ବଢ଼ାବାରକେ ନେଇକରି ବୈଠକଟି ଆଲୋଚନା ହୋଇଥିଲା। ଶକ୍ତି, ଭିତ୍ତିଭୂମି, ଦକ୍ଷତା ବିକାଶ, ଜରୁରୀ ଖଣିଜ ଦରବ ଆଉ କ୍ରୀଡ଼ା କ୍ଷେତ୍ରଟି ବାଣିଜ୍ୟ

ନିବେଶ ବଢ଼ାବାର ଉପରେ ଜୋର୍ ଦିଆଯାଇଥିଲା। ବିକଶିତ ଓଡ଼ିଶା ସପନକୁ ପୁରା କରବାର୍ ଲାଗି ସ୍ଥାୟୀ ଆର୍ଥିକ ପ୍ରଗତି ଆଉ ଦ୍ୱିପାକ୍ଷିକ ସମ୍ପର୍କକେ ବରକସ କରବା ଲାଗି ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗର ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରର 148 ନମ୍ବର ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ହୋଇଯାଇଛି। ବୈଠକଟି 11 ଜିଲ୍ଲାର 4573 କୋଟିରୁ ଅଧିକ ଟଙ୍କାର 23 ପ୍ରମୁଖ ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପମାନଙ୍କ ଜରିଆରେ ରାଜ୍ୟରେ 22873 ନିଯୁକ୍ତି ସୁଯୋଗ ତିଆରି ହେବ। ଅନୁମୋଦିତ ପ୍ରକଳ୍ପମାନଙ୍କ ଭିତରେ ଆଇଟି ଆଉ ଆଇଟିଆଇସ୍, ସବୁଜ ଶକ୍ତି, ବ୍ୟାଟେରୀ, ରସାୟନ, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ଉଷୋ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଆଉ ପର୍ଯ୍ୟଟନ ବାଗି କ୍ଷେତ୍ର ସାମିଲ ଅଛି। ଇତି ସମ୍ବଲପୁରର 5 ତାରକା ହୋଟେଲ ଆଉ ରିସର୍ଟ ତିଆର ଆଉ ନୂଆପଡ଼ାର 250 କୋଟି ଟଙ୍କାର ସମନ୍ୱିତ ୟୁନିଟ୍ ସ୍ଥାପନା ବିଲ୍ ସାମିଲ ଅଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 3 ତାରିଖରୁ 3-ଦିନିଆ ଓଡ଼ିଶା ଗସ୍ତଟି ଆସିବେ। ଏ ବାବଦେ ରାଷ୍ଟ୍ରପତି ଭବନ ତରଫରୁ ତିଆରି ହୋଇଥିବା କାର୍ଯ୍ୟ ଖସଡ଼ା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଆଉ ବ୍ରହ୍ମପୁରର ଆୟୋଜିତ ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କର ଗସ୍ତ ଆଗରୁ ସବୁ ପ୍ରସ୍ତୁତି ଶେଷ କରିକି ରିପୋର୍ଟ ଦାଖଲ କରିବା ଲାଗି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 27 ତାରିଖ ସୋମବାର ଦିନ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଇସ୍ଥାନୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ janashunani.odisha.gov.in ପୋର୍ଟାଲ୍ଟି ପଞ୍ଜୀକରଣ କରିପାରିବେ। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ରଥଯାତ୍ରା ଅବସରରେ ଜନ୍ମବେଦୀନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍। ଗଲାକାଲି ମହାପୁରୁମାନଙ୍କର ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି ମୂଲ ହୋଇଛି। ମହାପୁରୁମାନଙ୍କୁ ଫେରଘାଏ ରତ୍ନବେଦୀକେ ଆନବାର ଲାଗି ରଥମାନଙ୍କର ଦକ୍ଷିଣ ମୋଡ଼ ମୂଲ ହୋଇଥିଲା। ଆଜ୍ଞାମାଳ ବିଜେ ହେଲା ଉତ୍ରୁ ପୂଜାପଣ୍ଡା ସେବକମାନେ ମା ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରିଥିଲେ। ତାର ଉତ୍ରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ମୂଲ ହୋଇଥିବାର ବେଳେ ଜବର ବର୍ଷା ହୋଇଥିବାରୁ ରଥ ଘିଚା ବନ୍ଦ କରାଯାଇଥିଲା। ବଳଭଦ୍ରଙ୍କର ତାଳଧ୍ୱଜ ଓ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକେ ଆଜି ଦକ୍ଷିଣ ମୋଡ଼ କରାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କ ନାଁକେ ବଦଲାଯାଇଛି। ଏତକର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ। ଏ ବାବଦେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ସମ୍ବଲପୁର ଆଉ ବ୍ରହ୍ମପୁରର ରହିଛି। ସେ ତାର ନାଁକେ ବଦଲାଯିବା। ଇତାର ଆଗନୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କର ଯେନ୍ କ୍ଷମତା ରହିଥିଲା ସେଟା ଜାରି ରହିବା, ସେଥି କେନ୍ସି ପ୍ରକାରର ପରିବର୍ତ୍ତନ କରାନାଇଯାଏ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ ଯୋଜନା 2 ଖେପ ଅଧୀନତି ସହରାଞ୍ଚଳର ବର୍ଷା ପାଣି ସଂରକ୍ଷଣ, ବନ୍ଦକଣ୍ଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଉଛି। ପାନୀର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାରଟା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଆଏ। ପାଣିପାଗ ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଇବା ଶୁକ୍ରବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ତକ 613.33 ଫୁଟ ରହିଥିଲା। ଏ ସମୟଟି ଜଳଭଣ୍ଡାରୁ ଫି ସେକେଣ୍ଡଟି 186,354 ଘନଫୁଟ ପାଣି ଛଡ଼ାଯାଉଥିବାର ବେଳେ 210,420 ଘନଫୁଟ ପାଣି ଜଳଭଣ୍ଡାର ଭିତରକେ ଆସୁଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ ପାଞ୍ଚଟି ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11ଟି ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ଶୀଘ୍ର 7ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20ଟି କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ

0: ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଡ଼ି ଉପରେ ଉଠିଥାଏ ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟେ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁ ଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶିନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ, ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ, ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସ୍ଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବର୍ଷ ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବାର ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେହେଡ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ସ୍କୋପଜେରେ ଭାରତ ଉତ୍ତର ମ୍ୟାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମ୍ୟାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର ୟୁପିଆଇ ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମ୍ୟାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମ୍ୟାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ

ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଲ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ ଜିକେଏନ୍ଏମ୍ ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅଭିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000,00,000 ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ଟଙ୍କା ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡିୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍

0: ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫରହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାର୍ଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଭକ୍ତିଗୀତ। କଣ୍ଠଶିଳ୍ପୀ ସ୍ନେହଲତା ପ୍ରହରାଜ, ଗୀତ ରଚନା ବାଙ୍କା ଦାସ।

0: ଓଡ଼ିଆ ଭକ୍ତିଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ସ୍ନେହଲତା ପ୍ରହରାଜ ଓ ମାର୍କଣ୍ଡେୟ ମହାପାତ୍ର। ଆକାଶବାଣୀ ବଲାଙ୍ଗୀର ଚାଷଭାଲ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶ୍ରୀ ପ୍ରଣାଳୀରେ ଧାନ ଚାଷ ସମ୍ପର୍କରେ। ଉପସ୍ଥାପନା ଲୋକେଶ୍ୱର ପାଣ୍ଡେ, ପ୍ରଯୋଜନା ମନୋଜ କୁମାର ପୂଜାରୀ।
1: ସମିଆ ବଦଲିବାର ସାଙ୍ଗେ ସାଙ୍ଗେ ଧାନ ଚାଷର ତରିକା ବି ବଦଲିଲାନ। ଆଜିକାଲି ଆମର ଚାଷୀ ଭାଇମାନେ ଶ୍ରୀ ପ୍ରଣାଳୀରେ ଧାନ ଚାଷ କରୁଛନ୍। ଏଟାକି ସଘନ ଧାନ ଚାଷ ପଦ୍ଧତି ବି କୁହାଯାଏସି। ଇ ପଦ୍ଧତିରେ ଏକର ପିଛା ମାତ୍ର 2 କେଜି ବିହନ ଦରକାର ପଡ଼ିଥିସି। ଇଟାକେ 40 ବର୍ଗମିଟର ଜାଗାରେ ତଲି ପକାବାକେ ହେସି। ଇ ଜାଗାକେ ଭଲ ଭାବେ ଜୁତା ବୁହା କରିକରି ମାଟକେ କୁଣ୍ କରିଦେବାକେ ପଡ଼୍ବା। ଇ ତାର ପରେ 1 ମିଟର ଉସାର ଆରୁ ସୁବିଧା ଅନୁଯାୟୀ ଲମ୍ବାରେ ତଲି ପଟି କରାଯାଏସି। ମାଟ ଉଦା ଅବସ୍ଥାରେ ପଟାଲି କରବାରଟା ସବୁଠାନୁ ଭଲ। ଚାରିଆଡ଼ୁ ମାଟକେ ଉଠେଇକରି ପଟାଲିକେ ଟିକେ ଉଚା କରିଦେଲେ ବହୁତ ବଢ଼ିଆ ହେସି। ମୁଖ୍ୟ ଜମିର ପାଖେ ସବୁବେଳେ ତଲି ପକାବାର ଲାଗି ଆମର ଚାଷୀ ଭାଇମାନେ ଚେଷ୍ଟା କରିବେ। କାଁଥିର୍ ଲାଗି ବୋଇଲେ ରୋଇଲା ବେଲ୍କେ ଇଟା ସୁବିଧା ହେଇଥିସି। ତଲି ଯେନ ପକଉଛନ୍ ହେନ 1 ଇଞ୍ଚର ବହଲରେ ଗୁଣ୍ଡ ଖତ ଟିକେ ପକେଇଦେଲେ ବଢ଼ିଆ ହେସି। ଇ ତାର ଉପରେ ଛାଡ଼ି ଛାଡ଼ି ବିହନକେ ବୁଣି ଦେବାକେ ପଡ଼୍ବା। 1 ବର୍ଗମିଟର ଜାଗାରେ ପ୍ରାୟ 50 ଗ୍ରାମ ବିହନ ପକାବାକେ ହେସି। ଇ ତାର ଉପରେ ଗୋଟେ ପତଳା ସ୍ତରର ଖତ ବିଛେଇ ଦେବାକେ ପଡ଼୍ବା। ତଲି ଘରକେ ନଡ଼ା ସାଇତି ଢାପି ଦେଲେ ବହୁତ ବଢ଼ିଆ ହେସି ସକାଳେ ଆର୍ ବେଲବୁଡ଼ାକେ। ଇନେ ଝରାରେ ଟିକେ ପାନ୍ ଦେବାର ବ୍ୟବସ୍ଥା କରିବେ। ଧାନରୁ ଗଜା ବାହାରିଲେ ନଡ଼ାକେ ଉଠେଇ ଦେବାକେ ହେବା। ତଲି ପକାବାର 8ରୁ 12 ଦିନ ଭିତରେ ରୁଇବାର ଲାଗି ତଲି ପ୍ରସ୍ତୁତ ହେଇଯାଇଥିସି। ତଲି ପକାଲା ଦିନ ମୁଖ୍ୟ ଜମିକେ ପ୍ରସ୍ତୁତ କରିବାକେ ହେବା। ସବୁଜ ସାର ଲାଗି ଧଞ୍ଚା ଚାଷ କରିଥିଲେ ହଲ୍ କରିକରି ଇନା ଜୁତା ବୁହା କରିକରି ମାଟିରେ ମିଶେଇ ଦେବାକେ ପଡ଼୍ବା। କାଦୁ କଲା ପରେ 5 ଫୁଟ ଉସାରର ଛୋଟ ଛୋଟ ପଟି କରିଦେବାକେ ପଡ଼୍ବା। 2 ପଟି ମଝିନେ 1 ଫୁଟ ଉସାର ଆରୁ 6 ଇଞ୍ଚ ଗଭୀରର ଗୋଟେ ପାନ୍ ନାଲା ନିହାତି କରିବେ। ପଟାଲି ଉପରେ ଖତ ପ୍ରୟୋଗ କରବାରଟା ଯେନ୍ତା ଆମର ଚାଷୀ ଭାଇମାନେ ନାଇଁ ଭୁଲ୍ବେ। ଇତାର ଉପରେ ରୋଲର ମାର୍କର ନାଇଁ ତ ଦୌଡ଼ି କି କାଟ ରେଙ୍କ ଇତାର ସାହିତ୍ୟ 10 ଇଞ୍ଚ ବ୍ୟବଧାନଥି ଚିହ୍ନା ଦେବାକେ ପଡ଼୍ବା। ଚିହ୍ନା ଉପରେ ଧାଡ଼ିକେ ଧାଡ଼ି ଆରୁ ଗଛକେ ଗଛ 10 ଇଞ୍ଚ ବ୍ୟବଧାନ ରଖିକରି ଗୋଟେ ଗୋଟେ କରିକରି ତଲି ରୁଇବାକେ ପଡ଼୍ବା। ତଲି ଘରାନୁ ଟିନ୍ ପାତିଆ ସାହିତ୍ୟ ମାଟ ସାଙ୍ଗେ ଚାରା ଗଛକେ ଉଠାଯାଏସି। ଇଥିରେ ମା ଧାନଟା ରହିଥିବାର ନିହାତି ଦରକାର। ଇଟାକେ ଯେତେ ଜଲ୍ଦି ହେବା ସେତେ ଜଲ୍ଦି ରୁଇଦେଲେ ବହୁତ ବଢ଼ିଆ ହେସି। ରୁଇଲା ବେଲ୍କେ ତଲିରେ ଗଛ ଆର୍ ଚିର୍ ଇଂରାଜୀ ଅକ୍ଷରର ଏଲ୍ ଏନ୍ତା ରହିଥିବାର ଦରକାର। ସବୁଜ ସାର ଚାଷ ଜିଆ ଖତ ପ୍ରୟୋଗ ଆରୁ କମ୍ପୋଷ୍ଟ ପ୍ରୟୋଗ କରିକରି ଜମିକେ ଖାଦ୍ୟ ସାର ଦିଆହେଇଥିସି। ନିମ୍ ନାଇଁ ତ କରନ୍ ପିଡ଼ିଆ ବି ଇନେ ପ୍ରୟୋଗ କରାଯାଇପାର୍ବା। ଦରକାର ଦେଖିକରି ଇନ ଅନୁମୋଦିତ ରାସାୟନିକ ସାର ବି ଆମେ ପ୍ରୟୋଗ କରିପାର୍ମା। ସମନ୍ୱିତ ପଦ୍ଧତିଟି ଖାଦ୍ୟ ସାର ପରିଚାଳନା କଲେ ଇନେ ଅଧିକା ଅମଲ ମିଳିଥିସି। ଇ ପଦ୍ଧତିରେ ଘାସ ଦମନ ଲାଗି କାନୋ ୱିଡର ନାଇଁ ତ ମାଣ୍ଡୁଆ ୱିଡର ଆମେ ଚଲେଇ ପାର୍ମା। ତଲି ରୁଇବାର 10, 20, 30 ଆରୁ 40 ଦିନ ପରେ ଇ ଯନ୍ତ୍ର ଚଲାବାକେ ହେସି। ଇତାର ଦ୍ୱାରା ଘାସକେ ଦମନ କରବାର ସାଙ୍ଗେ ସାଙ୍ଗେ ଜମିଥି ପବନଟା ଠିକ୍ ହିସାବେ ଚଳାଚଳ କରିପାର୍ସି। ଇ ପଦ୍ଧତିରେ ଜମିରେ ଠିଆ ପାନ୍ ନାଇଁ ରଖାଯାଏ। ଗଜରେ ଗର୍ଭ ଆସ୍ପାର୍ତକ ମାଟ ଉଦା ରହିଥିସି। ଇତାର ପରେ ସାମାନ୍ୟ

0: ଆମେ ଜଲସ୍ତରକେ ରଖିପାର୍ମା। ଇ ପଦ୍ଧତିରେ ଧାନ ବୁଦାରେ ଅଧିକା ସଂଖ୍ୟାରେ ପିଲାସି ଥିସି, କେଣାରେ ବି କମ୍ ପରିମାଣର ପୋଲ ଯାଇଥିସି। ପ୍ରତି ବର୍ଗମିଟର ଜାଗାରେ ମାତ୍ର 16 ବୁଦା ରହୁଥିଲେ ବି କେଣା ସଂଖ୍ୟା ଅଧିକା ହେଇଥିସି। ଏଥିର୍ଲାଗି ବହୁତ କମ୍ ପାନ୍ ଦରକାର ପଡ଼ିଥିସି, ଧାନ ବି ବହୁତ ଜଲ୍ଦି ଅମଲ ହେଇଥିସି। ପାରମ୍ପରିକ ପଦ୍ଧତିକେ ଯଦି ଆମେ ଦେଖ୍ମା ବେଲେ ସେନୁ ଇ ପଦ୍ଧତିରେ ଚାଷ କଲେ ଅଧିକା ଅମଲ ମିଳିଥିସି। ଏକର ପିଛା ହାରାହାରି 25-30 କ୍ୱିଣ୍ଟାଲ ଧାନ ଅମଲ ହେବାର ଦେଖାଯାଏସି। କେତେ କେତେ ଜାଗାରେ ଇତାଠାନୁ ବହୁତ ଅଧିକା ବି ଅମଲ ହେବାର ଦେଖ୍ବାକେ ମିଳିଥିସି।
1: ଚାଷ ହାଲ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶ୍ରୀ ପ୍ରଣାଳୀରେ ଧାନ ଚାଷ ସମ୍ପର୍କରେ ଉପସ୍ଥାପନ କଲେ ଲୋକେଶ୍ୱର ପାଣ୍ଡେ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 345 ଭାଗ। କଣ୍ଠଶିଳ୍ପୀ ଶୋଭନା ରାଓ।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 345ତମ ଭାଗ। ଶିଳ୍ପୀ ଥିଲେ ଶୋଭନା ରାଓ। ଆକାଶବାଣୀ ବଲାଙ୍ଗୀର ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଚମ୍ପୁ ପୁରାତନ ରଚନା। ପ୍ରଥମ ଶିଳ୍ପୀ ଶ୍ୟାମମଣି ଦେବୀ।

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଚମ୍ପୁ ଶୁଣୁଥିଲେ। ପୁରାତନ ରଚନାରୁ ଶିଳ୍ପୀ ଥିଲେ ଶ୍ୟାମମଣି ଦେବୀ ଏବଂ ସ୍ୱୟଂପ୍ରଭା ମିଶ୍ର। ଆକାଶବାଣୀ ବଲାଙ୍ଗୀର, ସକାଳ 8ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: triad Unnati Huda in China Open Badminton Tournament today. And with that, we end the morning news. Have a nice day.
1: ಇದೇ ಕಾರ್ಯಕ್ರಮದಲ್ಲಿ ಕುರಿ ಪ್ರಸಾರ ಕಲು ಆಕಾಶವಾಣಿ ದಿಲ್ಲೀರು ಆಪಣ ಕಾರ್ಯಕ್ರಮ ಶುಣುಂಟು ಆಕಾಶವಾಣಿ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ଆଜି ବିଷୟ ରହିଛି ମୋଦିରାସ୍ତ ସେବା ଆଲୋଚକ ସୁଖଦେବ ମହାନ୍ତି।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରଫିଠା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ଶୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅନଙ୍ଗ ଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଧଳାପାଞ୍ଜି କହନ୍ତି, ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗର ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆର ବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏଇ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟିଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତାମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତାମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତାମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତାମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏ ଛତିଶାନି ଯୁଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି, ରଥ ନିର୍ମାଣ ପାଇଁ ସେମିତି ଆସିଛନ୍ତି ରଥ ଛତିଶାନି ଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶାନି ଯୋଗ ଇତ୍ୟାଦି। କିନ୍ତୁ ମୁଦିରଥଙ୍କର ଯେଉଁ ସେବା, ସେ ଭାରି ମହତ୍ତ୍ୱପୂର୍ଣ୍ଣ ସେବା ଏବଂ ଜଗନ୍ନାଥଙ୍କର ସେବା ବିଧିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ସନ୍ଦେହ ନାହିଁ।

କେତେକ ବିଧି ବ୍ୟବସ୍ଥାରେ ଆମେ ଲକ୍ଷ୍ୟ କରୁଛୁ, ଯେମିତି ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ। ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଦୋଷୀ, ଭିତରଛ, ତଳିଛ, ପତିମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକାପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି। ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗିରି ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥକୁ ହିଁ ପଠେଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

0: ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ ସ୍ନାନ ପୂର୍ଣ୍ଣମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କର ପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକେଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହେବ ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯେଉଁଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯେଉଁ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସିଏ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯେଉଁ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୁଷାଭିଷେକ ହେବ ସିଏ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁଙ୍କୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରେଇବେ। ପ୍ରତିବର୍ଷ ପୁଷାଭିଷେକରେ ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନ ଯାତ୍ରା ହଳଦୀ ପାଣି ଜଳ କ୍ରୀଡ଼ାରେ ସିଏ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ, ରାଜ ପ୍ରତିନିଧିପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ ଏକାଏକ ସେବକ, ତାଙ୍କର ସଂଜ୍ଞା ହେଉଛି ମୁଦ୍ରହସ୍ତ ବା ମୁଦିରଥ।
2: ଜୟ

ଶ୍ରୀମନ୍ଦିରର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ, ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏହି କାନ୍ଥ 315 ଫୁଟ ଲମ୍ବି ଥିବା ବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ। ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ 4 ଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି 6 ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତରପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି 2ଟି ବିରାଟକାୟ ହସ୍ତି ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାରଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା 4 ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ 2ଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା, ଆଲୋଚକ ଥିଲେ ସୁକଦେବ ମହାନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହିଶ ବିଳାସର ନବେତମ ଭାଗ। ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର।

କାବ୍ୟର 34 ଛାନ୍ଦ ଆରମ୍ଭ ହେଉଛି ବସନ୍ତ ବର୍ଣ୍ଣନାରୁ। ଏପରି ବର୍ଣ୍ଣନାରେ ତ ପାରଦର୍ଶୀ ଭଞ୍ଜ, ତାଙ୍କ ଲେଖନୀ ଯେପରି ଆହୁରି ବଳ ପାଇଯାଏ। ଅତି ମନୋହର ବସନ୍ତ ସମୟ ଆସି ଉପସ୍ଥିତ ହେବାରୁ ବୃକ୍ଷଲତାମାନେ ପୋହଳା ସହିତ ସମକକ୍ଷ ହେବା ପାଇଁ ନୂତନ ପତ୍ରରେ ମଣ୍ଡିତ ହୋଇ ରକ୍ତବର୍ଣ୍ଣ ଧାରଣ କଲେ। ପୁଷ୍ପବତୀ ଯୁବତୀମାନେ ଯୁବକମାନଙ୍କୁ ଶୃଙ୍ଗାରର ସଦା

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ବଲାଙ୍ଗୀର, ସକାଳ 9ଟା ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ବାତାୟନ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ସାଜନ ବିନା ସୁହାଗନ, କଣ୍ଠଶିଳ୍ପୀ ୟେସୁ ଦାସ, ଗୀତ ଇନ୍ଦିବର, ସଙ୍ଗୀତ ଉଷା ଖାନ୍ନା।

ଦୁଇଘଣ୍ଟା ଶିଳ୍ପୀ ମହମ୍ମଦ ରଫି ଓ ସୁମନ କଲ୍ୟାଣପୁର କଥାଚିତ୍ର ଫର୍ଜ ଗୀତ ଆନନ୍ଦ ବକ୍ସି ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ବାଧ୍ୟୟନ କାର୍ଯ୍ୟକ୍ରମରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: पीएम जय अब गरीबों की जय बन गई है।

0: ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁଛୁ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।

0: ଭଉଣୀମାନେ, ସାଧାରଣତଃ ଘର ଦ୍ୱାର, ଟଙ୍କା ପଇସା, ସୁନା ରୂପା ଆଉ ହୀରାନୀଳାକୁ ଆମେ ସମ୍ପଦ କହିଥାଉ। ଏହି ସମ୍ପଦକୁ ଯେ କେହି ଯେତେ ପରିମାଣରେ ସଞ୍ଚୟ କରି ରଖେ ସେ ଲୋକ ସେତେ ପରିମାଣରେ ଧନୀ ବୋଲି ଭାବିଥାଉ।
1: ହଁ, ଆଉ ସେମାନେ ସମାଜରେ ଅଧିକ ସମ୍ମାନ ମଧ୍ୟ ପାଇଥାନ୍ତି। କିନ୍ତୁ ଏହି ସମସ୍ତ ପ୍ରକାର ସମ୍ପଦ ଥିବା ସତ୍ତ୍ୱେ ଯଦି କୌଣସି ସମ୍ପତ୍ତି ଥିବା ବ୍ୟକ୍ତି ପାଖରେ ଉତ୍ତମ ସ୍ୱାସ୍ଥ୍ୟ ନଥାଏ ତେବେ ସେ ଏହି ସଂସାରରେ ବଡ଼ ଦୁଃଖୀ।
0: ହଁ, ପୁରାପୁରି ସତ କଥା। ସ୍ୱାସ୍ଥ୍ୟଗତ ସମ୍ପଦର ଅଭାବରେ ମାନବ ଦୁଃଖ ଯନ୍ତ୍ରଣାରେ କାଳାତିପାତ କରେ। ଯଦି ସ୍ୱାସ୍ଥ୍ୟ ଭଲ ନଥାଏ ମଣିଷ ପାଖରେ ଯେତେ ଧନ ସମ୍ପଦ ଥିଲେ ସୁଦ୍ଧା ତାହା କୌଣସି କାମରେ ଆସିନଥାଏ।
1: କୋଟି କୋଟି ଟଙ୍କା ଆତ୍ମାକୁ ଶାନ୍ତି ଦେଇପାରେ ନାହିଁ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ନିହାତି ଜରୁରୀ।
0: ସମସ୍ତଙ୍କର ଉତ୍ତମ ନିରୋଗ ସ୍ୱାସ୍ଥ୍ୟ କାମନା କରି ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ। ଭଉଣୀମାନେ, ଆଜି ଆପଣମାନଙ୍କ ଗହଣରେ ମୁଁ ଭାରତୀ
1: ଆଉ ମୁଁ ଅନ୍ନପୂର୍ଣ୍ଣା।

0: ଋତୁଚକ୍ର ପରିବର୍ତ୍ତନରେ ଗୋଟିଏ ପରେ ଗୋଟିଏ ଋତୁ ଧରାପୃଷ୍ଠକୁ ଆସିଥାନ୍ତି।
1: ହଁ, ଋତୁ ଅନୁସାରେ ପାଣିପାଗ ମଧ୍ୟ ବଦଳିଥାଏ, ଆଉ ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼େ।
0: ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଧରାକୁ ଆସେ। ଗରମରୁ ମୁକ୍ତି ପାଇଁ ଲୋକେ ବର୍ଷାକୁ ଖୋଜିଥାନ୍ତି,
1: ଆଉ ବର୍ଷା ଆସିଗଲେ ତାର ମଜା ସଭିଏଁ ନିଅନ୍ତି।
0: ସବୁ ଋତୁ ମଧ୍ୟରେ ଏହାକୁ ସ୍ୱତନ୍ତ୍ର ବୋଲି ଗ୍ରହଣ କରାଯାଏ। କିଛି ଲୋକ ବର୍ଷାରେ ଭିଜିବାର ମଜା ନେବା ପାଇଁ ଚାହିଁଥାନ୍ତି,
1: ଆଉ କିଛି ଲୋକ ହଠାତ୍ ବର୍ଷା ଆସିଗଲେ ଯିବା ଆସିବା ସମୟରେ ଓଦା ହୋଇଯାଆନ୍ତି।
0: ହେଲେ ଏହାପରେ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜେ, ତା ପ୍ରତି ସତର୍କ ହେବା ନିହାତି ଜରୁରୀ।
1: ଏହି ଋତୁରେ ଜଳବାହିତ ରୋଗ ମଧ୍ୟ ବୃଦ୍ଧି ପାଇଥାଏ, ତେଣୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।
0: ଅତ୍ୟଧିକ ବର୍ଷା ହେତୁ ଅନେକ ଅଞ୍ଚଳରେ ପାଣି ଜମା ହୋଇ ରହୁଥିବାରୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ।
1: ହଁ, ଅପରିଷ୍କାର ଜଳର ସ୍ଥିରତା ଜଳ ଦ୍ୱାରା ରୋଗ ହେଉଥିବା ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁର ରିପୋର୍ଟ ଅନୁସାରେ ବିଶ୍ୱର 80% ରୋଗ ଜଳ ଦ୍ୱାରା ବ୍ୟାପିଥାଏ।
0: ଅନେକ ରୋଗ ମଇଳା ଓ ଦୂଷିତ ଜଳ ମାଧ୍ୟମରେ ବ୍ୟାପିଥାଏ। ଅନେକ ଦିନ ଧରି ଗଚ୍ଛିତ ଜଳ ବ୍ୟାକ୍ଟେରିଆ ଓ କବକ ସୃଷ୍ଟି କରି ପରବର୍ତ୍ତୀ ସମୟରେ ସଂକ୍ରମଣର କାରଣ ହୋଇଥାଏ।
1: ରୋଗ ସୃଷ୍ଟି କରେ, ଯେମିତିକି ଡାଇରିଆ, କଲେରା, ଟାଇଫଏଡ୍, ଜଣ୍ଡିସ୍ ଭଳି ଜଳବାହିତ ରୋଗର ପ୍ରକୋପକୁ ବଢ଼ାଇଥାଏ। ଭଉଣୀମାନେ, ଜଳବାହିତ ରୋଗଗୁଡ଼ିକରୁ କିପରି ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା, ସେ ବିଷୟରେ ଆମକୁ ଅନେକ କିଛି ସୂଚନା ପ୍ରଦାନ କରିବା ପାଇଁ ଆମ ଗହଣରେ ଅଛନ୍ତି ଶିଶୁ ରୋଗ ବିଶେଷଜ୍ଞ, ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଭୀମଭୋଇ ମେଡିକାଲରେ କାର୍ଯ୍ୟରତ ଡାକ୍ତର ସୁରଜିତ ନାୟକ। ତାହେଲେ ସାର୍ଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରିବା। ସାର୍ ନମସ୍କାର, ଆପଣଙ୍କୁ ଆମ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ସାର୍
2: ଧନ୍ୟବାଦ, ସମସ୍ତ ଶ୍ରୋତାଗଣଙ୍କୁ ମୋର ନମସ୍କାର।
1: ସାର୍, ପ୍ରଥମେ ଆମେ ଜଳବାହିତ ରୋଗ କ'ଣ ସେ ବିଷୟରେ ଜାଣିବା ପାଇଁ ଚାହିଁବୁ।

0: ଜଳବାହିତ ରୋଗ, ଜଳର ଯୋଗୁଁ ଯେଉଁ ରୋଗ ସବୁ ହୁଏ ଦୂଷିତ ଜଳ ପାଇଁ, ଶୁଦ୍ଧ ଜଳ ଆମ ସମସ୍ତଙ୍କ ପାଇଁ ଭଲ, କିନ୍ତୁ ଦୂଷିତ ଜଳ ପିଇଲେ ଯେଉଁ ରୋଗ ସବୁ ହୁଏ ତାକୁ ଜଳବାହିତ ରୋଗ କୁହନ୍ତି।
1: ଆଜ୍ଞା।
0: ଯେପରିକି ହେପାଟାଇଟିସ୍, ଯେଉଁ ଜଣ୍ଡିସ୍ ହୁଏ, ଟାଇଫଏଡ଼, ତାପରେ ହଇଜା, ଆମାଶୟ, ଆନ୍ତରିକ ଜ୍ୱର, ଝାଡ଼ା ବାନ୍ତି, ଏହିସବୁ ଜଳବାହିତ ରୋଗ।
1: ଆଜ୍ଞା। ଯଦି ଏହିସବୁ ରୋଗ ହେଲା ତାହେଲେ କ'ଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ସାର୍, ସେ ବିଷୟରେ ଟିକେ କହିବେ?
0: ଦେଖନ୍ତୁ, ଯେଉଁ ଜଳବାହିତ ରୋଗ ଅଛି, ଧରନ୍ତୁ ଝାଡ଼ା ବାନ୍ତି ହେଲା, ଝାଡ଼ା ବାନ୍ତି ହେଲେ ଝାଡ଼ା ଆଉ ବାନ୍ତିରେ ଆମ ଶରୀରର ଜଳ ଅଂଶ ବାହାରକୁ ଯିବ, ସେଥିପାଇଁ ପେସେଣ୍ଟଟା ମାନେ ରୋଗୀଟା ଦୁର୍ବଳ ହୋଇଯିବ, ସିଏ ତାର ପରିସ୍ରା କମିଯିବ, ବେଶୀ ଯଦି ତାର ଜଳ ଅଂଶ କମିଯାଏ ସିଭିୟର ଡିହାଇଡ୍ରେସନ ହେଲେ ସିଏ ଆଉ ପାଣି ବି ପିଇ ପାରେନି, ସେଇ ସମୟରେ ତାକୁ ହସ୍ପିଟାଲରେ ଭର୍ତ୍ତି କରିକି ମାନେ ସେଲାଇନ୍ ଦେବାକୁ ବି ପଡ଼ିଥାଏ। ଯେମିତି ଟାଇଫଏଡ଼ ଯଦି ହୁଏ, ଟାଇଫଏଡ଼ ଆପଣମାନେ ସମସ୍ତେ ଜାଣିଛନ୍ତି, ଟାଇଫଏଡ଼ଟା ଆନ୍ତରିକ ଜ୍ୱର, ମାନେ ଜ୍ୱର ବହୁତ ବେଶୀ ହୁଏ, ପେଟ ଦରଦ ହେବ, ଝାଡ଼ା ବାନ୍ତି ବି ହୁଏ, ଆଉ ଏଇଟା ମାନେ ଜ୍ୱରଟା ଧୀରେ ଧୀରେ ଧୀରେ ବଢ଼ି ବଢ଼ି ଚାଲେ।
1: ଆଜ୍ଞା।
0: ଏସବୁ ତାପରେ କଲେରା, କଲେରା ତ ଆଗରୁ ଏତେ ବେଶୀ ହେଉଥିଲା, ଯେଉଁ ହଇଜା କୁହନ୍ତି, ଆଗରୁ ମାନେ ବହୁତ ଲୋକ ଏଥିରେ ମରିଯାଉଥିଲେ ବି, ସେ ଟାଇମ୍ରେ ଔଷଧ ନଥିଲା, ଏବେ ଔଷଧ ହୋଇଯାଇଛି, ମାନେ ଏଇଟା ଗୋଟେ ପ୍ରକାର ବି ଝାଡ଼ା ବାନ୍ତି, କିନ୍ତୁ ସିଭିଅରିଟି ମାନେ ସିଭିଅରିଟିଟା ବେଶୀ ହୋଇଥାଏ କଲେରାରେ। ତାପରେ ଗୋଟେ ଅଛି ଡିସେଣ୍ଟ୍ରି, ଡିସେଣ୍ଟ୍ରି ମାନେ ସେଇଟା ବି ମାନେ କିଛି ରକ୍ତ, ଯେ ଝାଡ଼ାରେ ଯଦି ରକ୍ତ ପଡ଼େ ତାହାକୁ ଡିସେଣ୍ଟ୍ରି କୁହନ୍ତି।
1: ଆଜ୍ଞା।
0: ସେଇ ଟାଇମ୍ରେ ବି ମାନେ ଜ୍ୱର ହୁଏ, ବାନ୍ତି ହେବ, ପେଟ ଦରଦ ହେବ, ତ ପ୍ରାୟ ଆଣ୍ଟିବାୟୋଟିକ୍ ଦେବାକୁ ପଡ଼େ, ଯଦି ନ କମିଲା ହସ୍ପିଟାଲରେ ଭର୍ତ୍ତି ବି ଲାଗେ।
2: ଜଳବାହିତ ରୋଗ, ଜଳବାହିତ ରୋଗ ଗୋଟେ ହେଲା ଜଣ୍ଡିସ୍, ମଝିରେ ମଝିରେ ନ୍ୟୁଜ୍ ଚ୍ୟାନେଲରେ ସବୁ ଆସେ କି ଗୋଟିଏ ହଷ୍ଟେଲରେ 15-20 ଜଣ ଛାତ୍ରଙ୍କୁ ଏକା ସାଙ୍ଗରେ ଜଣ୍ଡିସ୍ ହେଇଗଲା, ଗୋଟେ ଗୋଟେ ପଡ଼ା ସାହି ପଡ଼ିଶାରେ ହେଇଗଲା। ଏଇଟା ବି ପାଣି ପାଇଁ ବ୍ୟାପିଥାଏ।
1: ଆଜ୍ଞା।
2: ତ ପାଣି ପାଇଁ କ'ଣ ହୁଏ, ଜଣ୍ଡିସ୍ଟା ଯକୃତ ଆମର ଯେଉଁ ଲିଭର ଅଛି ସେଇଥିରେ ତାକୁ ଇନଫେକ୍ସନ ହେବା ଦ୍ୱାରା, ସେ ଭାଇରସ, ଭାଇରସ ଗୋଟେ ଥାଏ, ତାକୁ ଯକୃତକୁ ଇନଫେକ୍ସନ କଲେ ଜଣ୍ଡିସ୍ ହେବ, ମାନେ ଦୁର୍ବଳ ଦୁର୍ବଳ ଲାଗିବ, ଭୋକ ଲାଗିବନି, ବାନ୍ତି ବାନ୍ତି ଲାଗିବ, ତାହେଲେ ଓଜନ ବି ବହୁତ କମିଯାଏ।
1: ଆଜ୍ଞା।
2: ତା ଛଡ଼ା ଆଉ କିଛି ଅଛି, ଜଳ ଯୋଗୁଁ କିଛି ଚର୍ମରୋଗ ବି ହୁଏ, ସେଇଟା ଦୂଷିତ ଜଳ ପିଇବା ପାଇଁ ନୁହଁ, ସେ ଦୂଷିତ ଜଳର ସଂସ୍ପର୍ଶରେ ଆସିଲେ କିଛି କିଛି ଚର୍ମରୋଗ ହୁଏ। ଯେମିତି ଅଛି ସ୍କେବିଜ୍, ସ୍କେବିଜ୍ କ'ଣ, ଏଇଟା ହେଲା ଗୋଟେ ପ୍ରକାର ଉକୁଣି, ଦେହର ଉକୁଣି, ତ ସେଇଟା ଚର୍ମରେ ସେଇ ଉକୁଣିଟା ରୁହେ ଆଉ ସେ ପୁରା ସବୁଆଡ଼େ ଆମ ଦେହ ସାରା ଇନଫେକ୍ସନ କରିବ, ଭୁରି ଭୁରି ହେବ, କୁଣ୍ଡାଇ ହେବେ, ଆଉ ଏଇଟା ଜଣଙ୍କ ଠାରୁ ଆଉ ଜଣକୁ ବି ଡେଇଁବାର ସମ୍ଭାବନା ରୁହେ। ତା ଛଡ଼ା ଚର୍ମରୋଗ ହେଲା ଗୋଟେ କଞ୍ଜଙ୍କ୍ଟିଭାଇଟିସ୍, ଯାହାକୁ ଆଖି ଆସିଛି କୁହନ୍ତି, ଆଖି ଲାଲ ଲାଲ ହେବ, ଆଖିରୁ ତାପରେ ପିଚୁଡ଼ା ବାହାରିବ, ଆଖି କୁଣ୍ଡେଇ ହେବ, ପ୍ରାୟ 10-15 ଦିନ ବି ଲାଗିଯାଏ। ଆଉ ଗୋଟେ ହେଲା ଏକ୍ଜିମା, ଏକ୍ଜିମା ମାନେ ଆଲର୍ଜି, ମାନେ ଚର୍ମରେ ଯେଉଁ କୁଣ୍ଡାଇ ହେବେ, କଳା କଳା ଦାଗ ହେଇଯିବ।
0: ପେଟ ଦରଦ ହେବ, ଝାଡ଼ା ବାନ୍ତି ବି ହୁଏ, ଆଉ ଏଇଟା ମାନେ ଜ୍ୱରଟା ଧୀରେ ଧୀରେ ଧୀରେ ବଢ଼ି ବଢ଼ି ଚାଲେ,
2: ଆଖିରୁ ତାପରେ ପିଚୁଡ଼ା ବାହାରିବ, ଆଖି କୁଣ୍ଡେଇ ହେବ, ପ୍ରାୟ 10-15 ଦିନ ବି ଲାଗିଯାଏ। ଆଉ ଗୋଟେ ହେଲା ଏକ୍ଜିମା, ଏକ୍ଜିମା ମାନେ ଆଲର୍ଜି, ମାନେ ଚର୍ମରେ ଯେଉଁ କୁଣ୍ଡାଇ ହେବେ, କଳା କଳା ଦାଗ ହେଇଯିବ, କୁଣ୍ଡାଇ ହେଲା ପରେ ହିଁ ତାଙ୍କୁ ଭଲ ଲାଗିବ। ହେପାଟାଇଟିସ୍ ରୋଗ ଏଇ ଯେଉଁ ସ୍କୁଲ ପିଲାମାନଙ୍କୁ ହେଇଯାଏ, ତ ଆଉ ଯେଉଁ ସାହି ପଡ଼ିଶାରେ ହୁଏ, ସେଥିପାଇଁ ଆମକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆମେ ଯେଉଁ ଦୂଷିତ ଜଳ, ଏଇ ଯେଉଁ ବର୍ଷା ହେଉଛି, ବର୍ଷାରେ ପାଣି ସବୁ ଗାଁ ଗହଳିରେ ନଳକୂପରେ ସବୁ ମିଶିଯାଉଛି ଦୂଷିତ ଜଳ, ସେଇ ପାଣି ପିଇଲେ ହିଁ ଜଣ୍ଡିସ୍ ହେବାର ସମ୍ଭାବନା ବଢ଼ିଯାଏ। ସେଥିପାଇଁ ଆମେ କ'ଣ କରିବା, ଆମେ ପାଣିକୁ ଫିଲ୍ଟର କରିକି ତାପରେ ତାକୁ ଫୁଟାଇକି 10-20 ମିନିଟ୍ ଫୁଟାଇକି ଥଣ୍ଡା କରିକି ପିଇବା, ସେଆ କଲେ ସେ ଯେଉଁ ଭାଇରସ୍ଟା ମରିଯିବ, ତାହେଲେ ଜଣ୍ଡିସ୍ ସମ୍ଭାବନା କମିଯିବ। ଆମେ ଯେତେବେଳେ ଛୋଟ ଛୁଆଙ୍କୁ ସ୍କୁଲ ପଠାଉଛୁ, ସ୍କୁଲକେ ଆମେ ତାଙ୍କୁ ପାଣି ଗୋଟେ ବୋତଲରେ ଘର ପାଣି, ଭଲ ପାଣି, ଶୁଦ୍ଧ ପାଣି ଦେଇକି ସ୍କୁଲକୁ ପଠାଇବାକୁ ପଡ଼ିବ, ତାଙ୍କୁ ମନା କରିବାକୁ ପଡ଼ିବ, ସେମାନେ ବାହାରେ କିଛି ଖାଇବେନି, କାରଣ ବର୍ଷା ଦିନ ଏହି ସମୟରେ ବାହାର ଖାଇବାରେ ସବୁ ମାଛି ବସନ୍ତି, ତ ସେଇଥିରୁ ବି ଏଇ ଯେଉଁ ଜଣ୍ଡିସ୍, ହେପାଟାଇଟିସ୍ ହେବାର ସମ୍ଭାବନା ବଢ଼ିଯାଏ।
1: ଆଜ୍ଞା। ତ ରୋଗ ଗୁଡ଼ିକର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ କ'ଣ ସବୁ ସାର୍, ସେ ବିଷୟରେ ଟିକେ କହିବେ?
2: ପ୍ରାରମ୍ଭିକ ଲକ୍ଷଣ, ଜଳ ଯୋଗୁଁ ଯେଉଁ ରୋଗ ହୁଏ ସେଇଟା ଆମେ ଦୂଷିତ ଜଳ ପିଇବା ପରେ ହେଉଛି, ତ ତାହା ଆମର ପେଟକୁ ଯାଉଛି,

0: ପତଳା ଝାଡ଼ା, ବାନ୍ତି, ପେଟ ବ୍ୟଥା ଏସବୁ ପ୍ରଥମେ ଆରମ୍ଭ ହେବ। ତାପରେ ଜ୍ୱର ଜ୍ୱର ଲାଗିବ, ମୁଣ୍ଡ ବ୍ୟଥା ଲାଗିବ, ଦୁର୍ବଳ ଦୁର୍ବଳ ଲାଗିବ। ଆଉ ଯଦି ଟାଇଫଏଡ଼ ହୁଏ, ଟାଇଫଏଡ଼ ହେଲେ କ'ଣ ହେବ, ଜ୍ୱରର ମାତ୍ରା ଧୀରେ ଧୀରେ ବଢ଼ିବ, ପୁରା ପେସେଣ୍ଟଟା ମାନେ ପୁରା ଦୁର୍ବଳ ହେଇଯିବ। ଆଉ ଝାଡ଼ା ବାନ୍ତି ହେଲେ ପାଣି ଅଂଶ ଦେହରୁ ପଳେଇଯିବ, ପାଣି ଅଂଶ ଯଦି ଗଲା ମାନେ ସିଏ ପୁରା ଦୁର୍ବଳ ହେଇଯିବ। ସେହିପରି ଏତେ ଦୁର୍ବଳ ହବ ଯେ କଥା ବି କହିପାରିବନି। ଏପରି ହେଲେ ଆମକୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନେଇକି ତାକୁ ଭର୍ତ୍ତି କରିକି ମାନେ ସେଲାଇନ୍ ଦେବାକୁ ପଡ଼େ, କିଛି କିଛି ଇଞ୍ଜେକ୍ସନ୍ ଦେବାକୁ ପଡ଼ିଥାଏ।
1: ଆଜ୍ଞା, ତ ଗର୍ଭବତୀ ମାଆଙ୍କ କ୍ଷେତ୍ରରେ ଆଉ ପ୍ରସବ ପରବର୍ତ୍ତୀ ସମୟରେ ଥିବା ପ୍ରସୂତି ମାଆଙ୍କର କ'ଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି ସାର ଏହି ସମୟରେ?
0: ହଁ, ଜଳବାହିତ ରୋଗ ସମସ୍ତଙ୍କୁ ମାନେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ହେଇପାରେ। କିନ୍ତୁ ଯଦି ପ୍ରସୂତି ମା କିମ୍ବା ମାନେ ଯେଉଁ ଛୋଟ ଛୁଆ ଜନ୍ମ ହେବା ପରେ ମା ତାଙ୍କୁ ଯଦି ହୁଏ ଜଣେ ଜଳବାହିତ ରୋଗ, କ'ଣ ଅସୁବିଧା ହେବ? ମା ଯଦି ଦୁର୍ବଳ ହେବେ, ତାଙ୍କ କ୍ଷୀର କମିଯିବ, ତାହେଲେ ତାଙ୍କର ଯଦି ଘର କୁନି ଛୁଆଟେ ଅଛି ତା ପାଇଁ କ୍ଷୀର ମାତ୍ରା କମିଯିବ, ସେଇଟା ଗୋଟେ ବଡ଼ ଅସୁବିଧା। ଆଉ ଯଦି ଛୋଟ କୁନି ଛୁଆଟା ପେଟରେ ଅଛି ଆଉ ମାଙ୍କୁ ଯଦି କିଛି ହେଇଗଲା, ଝାଡ଼ା ବାନ୍ତି ହଉ ଏଇ ଆନ୍ତରିକ ଜ୍ୱର ହୋଇଯାଇ ସବୁ ଯଦି କିଛି ହେଲା, ତାହେଲେ କ'ଣ ଅସୁବିଧା ହେବ? ତାଙ୍କ ଦେହର ପାଣି ଅଂଶ କମିଯିବ, ସେ ଦୁର୍ବଳ ହେଇଯିବେ, ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଯେଉଁ ଦେଖାଯିବ ତା ପ୍ରଭାବରେ ଯେଉଁ ଛୋଟ ଛୁଆଟା ତାଙ୍କ ପେଟରେ ବଢ଼ୁଛି ସିଏ ବି ଏଫେକ୍ଟ ହେବ। ତାର ଓଜନ ହ୍ରାସ ହେଇପାରେ, ଡେଲିଭରି ମାନେ ଜନ୍ମ ମାନେ ଡେଲିଭରିଟା ଆର୍ଲି ହେଇପାରେ। ତ ଏଇସବୁ ଅବସ୍ଥା ଗୁରୁତର, ଏଇସବୁ ଅବସ୍ଥା ପାଇଁ ସେଇ ଛୋଟ ଛୁଆ ଉପରେ ହିଁ ପ୍ରଭାବ ପଡ଼ିବ। ଆଉ ପ୍ରସୂତି ମାଆଙ୍କ ଯଦି ହୋଇଯାଏ ତାହେଲେ କ'ଣ ହେବ, ସେମାନେ ଦୁର୍ବଳ ହେଇଯିବେ, ୱିକନେସ୍ ହେଇଯିବ, ଜ୍ୱର ହେବ, ସେମାନେ ତାଙ୍କ ଛୋଟ ଛୁଆର ଭଲ ଭାବରେ ଯତ୍ନ ନେଇପାରିବେନି, ତାଙ୍କ କ୍ଷୀର ମାତ୍ରା କମିଯିବ, ଛୋଟ ଛୁଆ ଯଦି ବାହାର ପୁଣି କିଛି କ୍ଷୀର ଖାଇଲା ସେଇଠାରୁ ତାକୁ ଆଉ ଇନଫେକ୍ସନ୍ ହେଇପାରେ। ସେଥିପାଇଁ ମା ମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏହି ସମୟରେ ଫୁଟା ପାଣି ପିଇବା କଥା, ଆଉ ଯଦି ଘରୁ ବାହାର ଯାଉଛନ୍ତି ଦୂଷିତ ଜଳ ସଂସ୍ପର୍ଶରେ ଆସୁଛନ୍ତି, ସାବୁନରେ ଗୋଡ଼ ହାତ ମୁହଁ ସବୁ ଧୋଇକି ପୁଣି ଯଦି ଘରେ କୁନି ଛୁଆ ଅଛି ତାଙ୍କୁ ଧରିବାକୁ ଆମେ କହିବା।
1: ଆଜ୍ଞା, ତ ସାର୍ ଦୂଷିତ ଜଳ ଯୋଗୁଁ ଛୋଟ ଛୋଟ ପିଲାମାନଙ୍କ ପ୍ରତି କ'ଣ ସବୁ ବିପଦ ରହିଛି?
0: ଦୂଷିତ ଜଳ ପାଇଁ ଛୋଟ ଛୁଆ ମାନଙ୍କୁ ଏଇ ଯେଉଁ ଝାଡ଼ା ବାନ୍ତି ରୋଗ, ଆନ୍ତରିକ ଜ୍ୱର, କଲେରା ଏଇସବୁ ହେବାର ସମ୍ଭାବନା ଅଛି। ଆଉ ଡିସେଣ୍ଟ୍ରି, ଡିସେଣ୍ଟ୍ରି ମାନେ ଆମାଶୟ ମାନେ ରକ୍ତରେ ମାନେ ଝାଡ଼ାରେ ରକ୍ତ ପଡ଼ିବ।
1: ଆଜ୍ଞା,
0: ତ ଛୋଟ ଛୁଆମାନେ କ'ଣ, ସେମାନେ ତ ଏତେ ବେଶୀ ଜାଣନ୍ତିନି, ସେମାନେ କ'ଣ କରିବେ, ବାହାର ପାଣି ପିଇ ଦେଇପାରନ୍ତି, ତାପରେ ଏପଟେ ସେପଟେ ଯଦି ଖାଇଦେବେ ତାହେଲେ ଏଇସବୁ ସମ୍ଭାବନା ବେଶୀ। ଆଉ ଛୋଟ ଛୁଆ ତାଙ୍କର ଯଦି ଏଇସବୁ ରୋଗ ହୁଏ ତାଙ୍କ ସିଭିଅରିଟିଟା ମାନେ ବେଶୀ କମ୍ ଟାଇମ୍ରେ ବେଶୀ ସିଭିଅରିଟି ବଢ଼ିଯାଏ। ସେଥିପାଇଁ ଆମକୁ ଛୋଟ ଛୁଆଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଖାସ କରିକି ଏଇ ଯେଉଁ ବର୍ଷା ଆରମ୍ଭ ହେଲା ଏଇ ସମୟରେ।
1: ଆଜ୍ଞା, ତ ଜଳବାହିତ ଏହିସବୁ ରୋଗରୁ ଆମେ ରକ୍ଷା ପାଇବା ପାଇଁ କିପରି ସତର୍କ ରହିବା ସାର୍, କ'ଣ ସବୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ?
0: ଯେମିତି ଖରା ମାସ ବର୍ଷା ହେଉଛି ଆଉ ଯଦି ବନ୍ୟା ସ୍ଥିତି ଆସିଗଲା, ଦୂଷିତ ପାଣି ମାନେ ଭଲ ପାଣିରେ ମିଶିଯାଉଛି, ତ ଏଇ ସମୟରେ କ'ଣ ହୁଏ, ଆମକୁ ପିଇବା ପାଣି ପ୍ରତି ଟିକେ ବେଶୀ ଧ୍ୟାନ ଦେବାକୁ ପଡ଼ିବ। ଯେତେବେଳେ ଆମେ ପାଣି ପିଉଛେ ପ୍ରଥମେ ତାକୁ ଫିଲ୍ଟର କରିକି ଗରମ କରିକି ଫୁଟାଇକି 10-20 ମିନିଟ୍ ଫୁଟାଇବାକୁ ପଡ଼ିବ, ତାପରେ ଆମେ ତାକୁ ପିଇପାରିବା। କିମ୍ବା ଯଦି ଗୋଟେ ବ୍ଲିଚିଂ କ୍ଲୋରିନ୍ ଟ୍ୟାବ୍ଲେଟ୍ ଆସେ, କ୍ଲୋରିନ୍ ଟ୍ୟାବ୍ଲେଟ୍ ଯଦି ପକାଇଦେବା 20 ଲିଟର ପାଣିକୁ ସେ ଶୁଦ୍ଧ କରିଦେଇପାରେ। ଯଦି ଗ୍ରାମ ଅଞ୍ଚଳରେ କୂଅ ପାଣି ପିଉଛନ୍ତି ତାହେଲେ ଆମକୁ ବ୍ଲିଚିଂ ପାଉଡର୍ ବ୍ୟବହାର କରିବାକୁ ପଡ଼ିବ। ତା ସଙ୍ଗେ ଆମେ ବିଶେଷ ଧ୍ୟାନ ଦେବା ଯେପରି ବାହାର ପାଣି ସେଇ କୂଅ ଭିତରକୁ ପଶୁନି, କି ନାଳ ନର୍ଦ୍ଦମାର ପାଣି ଆମେ ଯେଉଁ କୂଅରୁ କିମ୍ବା ନଳକୂପ ଆସପାଶରେ ଯେଉଁ ଅଛି କିଛି ରାସ୍ତା ଦ୍ୱାରା ସେ ଭିତରକୁ ପଶୁନି, ମାନେ କଣ୍ଟାମିନେସନ ଯେପରି ନ ହଉ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ।
1: ଆଜ୍ଞା,
2: ଦେଖନ୍ତୁ ଝାଡ଼ା ବାନ୍ତି ହଉ କି କଲେରା ଯେଉଁ ଆମେ କହୁଛୁ ହଇଜା, ତାପରେ ଆମାଶୟ, ଆନ୍ତରିକ ଜ୍ୱର, ଟାଇଫଏଡ୍, ତାଙ୍କର ଚିକିତ୍ସା ଅଲଗା ଅଲଗା ଅଛି। କିନ୍ତୁ ଭାଇରାଲ ଡାଇରିଆ ଯଦି ଭାଇରସ୍ ହେଇଥିବ ତାହେଲେ ORS ପାଣି ଆଉ ଜିଙ୍କ ଏଇ ଦୁଇଟା ଦେଲେ ମାନେ ସଫିସିଏଣ୍ଟ ORS ପାଣି ପିଇବାକୁ ପଡ଼ିବ। ଆଉ ଯଦି ଟାଇଫଏଡ୍ ହେବ ମାନେ ଆନ୍ତରିକ ଜ୍ୱର ତାହେଲେ ଆମକୁ ଆଣ୍ଟିବାୟୋଟିକ୍ ଦେବାକୁ ପଡ଼ିବ। ଆଉ ଯଦି ବେଶୀ ସିରିୟସ୍ ହେବେ ତାହେଲେ ହସ୍ପିଟାଲକୁ ନେଇକି ଭର୍ତ୍ତି କରିବାକୁ ପଡ଼ିବ। ସେହି ଟାଇମ୍ରେ ମାନେ ମୁହଁ ଦେଇକି ଯେଉଁ ଔଷଧ ଖାଆନ୍ତି ସେଇଟା କାମ ଦେଇନପାରେ, ସେହି ସମୟରେ ମାନେ ଆଇଭି ମାନେ ଇଞ୍ଜେକ୍ସନ୍ ଦିଆହୁଏ।
1: ଆଜ୍ଞା,
2: ସେଲାଇନ୍ ଦରକାର ହେଲେ ସେଲାଇନ୍ ଦିଆହେବ, ଇଞ୍ଜେକ୍ସନ୍ରେ ଆଣ୍ଟିବାୟୋଟିକ୍ ଦିଆହେଲେ ସେଇଟା କମେ।
1: ଆଜ୍ଞା, ତରଳ ଝାଡ଼ା ଆରମ୍ଭରୁ ଘରେ କାହାକୁ ହେଲା, ମନେ କରନ୍ତୁ ପାଖରେ ଓଆରଏସ୍ ନାହିଁ, ସେ କ୍ଷେତ୍ରରେ ଆମର ଭଉଣୀମାନେ କ'ଣ କରିପାରିବେ ହଠାତ୍?
2: ଯଦି ଓଆରଏସ୍ ନାହିଁ ତାହେଲେ ଆମେ ଲେମ୍ବୁ ପାଣି ସେଥିରେ ନୁନ୍ ଆଉ ଚିନି ଦୁଇଟା ମିଶାଇକି ଦେଇପାରିବା, ନହେଲେ ଆମ ତୋରାଣି ମାନେ ଘର ତିଆରି ତୋରାଣି ଏସବୁ ଦେଇ ହୁଏ।
1: ଦେଖନ୍ତୁ ବର୍ଷା ଦିନେ ପ୍ରାୟତଃ 2-4 ଦିନ ଧରି ବର୍ଷା ଲଗାତାର ହୋଇଗଲେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଏ, ଆଉ ଗାଁ ଘରମାନଙ୍କରେ ପାଣି ମଧ୍ୟ ପଶିଯାଏ। ତ ସେହି ସମୟରେ ଆମେ କିପରି ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ଆଉ ଏହି ବନ୍ୟା ପରିସ୍ଥିତି ପରେ ବା ପାଣି ଯେତେବେଳେ ଶୁଖିଯାଉଛି ତାପରେ ମଧ୍ୟ ଆମେ କିପରି ସତର୍କ ରହିଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବା?
2: ଏବେ ଯେଉଁ ଲଗାଣ ବର୍ଷା ହେଲା ବଲାଙ୍ଗୀରରେ ମାନେ ଘରେ ଘରେ ପାଣି ପଶିଯାଇଛି, ତ ବନ୍ୟା ସ୍ଥିତି ପ୍ରାୟ ହୋଇଯାଇଥିଲା।
1: ଆଜ୍ଞା,
2: ତ ଏଇ ସମୟରେ ଏଇ ଯେଉଁ ଜଳବାହିତ ରୋଗ ଆଉ ଜଳରୁ ଯେଉଁ କଣ୍ଟାକ୍ଟରେ ଆସିଲେ ଏଇସବୁ ରୋଗ ହେବାର ସମ୍ଭାବନା ବଢ଼ିଯାଏ। ତ ଯେତେବେଳେ ଜଳ ଘରେ ପଶି ଆସିଛି ସେଇ ଜଳକୁ ଯେତେ ଶୀଘ୍ର ମାନେ ଆମକୁ ବାହାର କରିବାକୁ ପଡ଼ିବ, ତାହେଲେ ସେଇଟା ଆମ କଣ୍ଟାକ୍ଟରେ ଆସିବନି। ତାପରେ ଆମେ ଯେଉଁ ପାଣି ପିଇବା, ପାଣି ପିଇବା ସେଇ ସମୟରେ ସେ ଦୂଷିତ ପାଣି ଆମ କୂଅ କିମ୍ବା ଯେଉଁ ଡିପ୍ ବୋରୱେଲ୍ ସେଇ ପାଣିରେ ଟିକିଏ ମିଶିବାର ସମ୍ଭାବନା ବି ଥାଏ। ସେଥିପାଇଁ ପାଣିକୁ ଫିଲ୍ଟର କରିକି ଭଲ ଭାବେ ଛାଣିକି ତାପରେ ବଏଲିଂ ମାନେ ଗରମ କରିକି 10-20 ମିନିଟ୍ ଆଉ ଥଣ୍ଡା କରିକି ପିଇବା କଥା, କିମ୍ବା କ୍ଲୋରିନ୍ ୟୁଜ୍ କରିବା କଥା। ଗାଁ ଗାଁରେ ଯଦି କୂଅ ସବୁ ଅଛି, କୂଅ ପାଣି, ତ ଏଇ ସମୟରେ ଦୂଷିତ ଜଳ କୂଅ ପାଣିରେ ମିଶିଯାଇଥାଏ, ତ କ୍ଲୋରିନ୍ ୟୁଜ୍ କଲେ ମାନେ ଆମ ବ୍ଲିଚିଂ ପାଉଡ଼ର ୟୁଜ୍ କରନ୍ତି, ସେଇଟା କଲେ ସେଇଟା ପରିଷ୍କାର ହେବ, ଆଉ ପରିଷ୍କାର ପାଣି ହିଁ ପିଇବା କଥା। ତାପରେ ଯେଉଁ ମୁଁ ଆଗରୁ କହିଲି ଦୂଷିତ ଜଳର ସଂସ୍ପର୍ଶରେ ଆସିଲେ ଭଲ ଭାବେ ସାବୁନରେ ହାତ ଧୋଇବା, ମୁହଁ ଧୋଇବା, ତାପରେ ଗୋଡ଼କୁ ସଫା ରଖିବା, ତାହେଲେ ଏ ଯେଉଁ ସ୍କିନ୍ ଡିଜିଜ୍ ଚର୍ମ ରୋଗ ଯେଉଁ ଏକ୍ଜିମା ହଉ କି ସ୍କେବିଜ୍ ହଉ କି ଆଖି ଆଖିର ଯେଉଁ କଞ୍ଜଙ୍କ୍ଟିଭାଇଟିସ୍ ହୁଏ ଏସବୁ ଆଉ ହେବନି। ଆଉ ଯଦି ଲାଇଟ୍ ନଥିବ ଧରନ୍ତୁ, ତାହେଲେ ପାଣି କିପରି ଗରମ କରିବା? ଯଦି ଗ୍ୟାସ୍ ଷ୍ଟୋଭ୍ ଅଛି କିମ୍ବା ଗ୍ୟାସ୍ ଅଛି ସେଇଥିରେ ପାଣି ଗରମ କରିବା, କାରଣ ସେହି ସମୟରେ ଶୁଦ୍ଧ ପାଣି ପିଇବାଟା ହିଁ ସବୁଠାରୁ ଇମ୍ପୋର୍ଟେଣ୍ଟ।
1: ଆଜ୍ଞା,
2: ସେହିପରି ଆମେ ଏଇସବୁ ଜଳବାହିତ ରୋଗକୁ ଦୂର କରିପାରିବା।
1: ମନେ କରନ୍ତୁ ଯଦି ଏଇ ଦୂଷିତ ଜଳ ସଂସ୍ପର୍ଶରେ ଆସି ବିଭିନ୍ନ ପ୍ରକାର ଚର୍ମ ରୋଗ ଦେଖାଦେଲା ଆପଣ ଯେଉଁ କହୁଥିଲେ, ତ ସେଥିପାଇଁ କିଛି ଘରୋଇ ଉପଚାର ଆମେ କରିପାରିବା କି?
2: ଘରୋଇ ଉପଚାର ଯଦି ଚର୍ମ ରୋଗ ହୋଇଯାଇଛି, ତାହେଲେ ଯଦି କଞ୍ଜଙ୍କ୍ଟିଭାଇଟିସ୍ ଆଖି, ତାହେଲେ ଟିକେ ପ୍ରତିଦିନ ଟିକେ ପରିଷ୍କାର କରିବାକୁ ପଡ଼ିବ ଆଖିକୁ, ସକାଳୁ ସକାଳୁ ଲେଞ୍ଜରାକୁ ଟିକେ ସଫା କରିବାକୁ ପଡ଼ିବ, କଲା ଚଷମା ଟିକେ ପିନ୍ଧିଲେ ମାନେ ଆଉ ଯେଉଁ ଫ୍ୟାମିଲି ମେମ୍ବର ଅଛନ୍ତି ପରିବାର ଅନ୍ୟ ଜଣଙ୍କୁ ସେଇଟା ଡେଇଁବନି। ତାପରେ ଚର୍ମ ରୋଗ, ଚର୍ମ ରୋଗ ବି ସେ ଡିଆଁ ରୋଗ ଏଇ ଯେଉଁ ସ୍କେବିଜ୍,
1: ଆଜ୍ଞା,
2: ସେଇଟାକୁ ପରିଷ୍କାର ପରିଚ୍ଛନ୍ନ ମାନେ ସାବୁନରେ ନିଜକୁ ପରିଷ୍କାର ରଖିବା, ଆଉ ତାର କିଛି କିଛି ଔଷଧ ଅଛି, ଏଇ ଯେଉଁ ଏଲବେଣ୍ଡାଜଲ ଯେଉଁ କୃମି ପାଇଁ ଖାଆନ୍ତି ସେଇଟା ଖାଇଲେ ବି ହୁଏ, ଆଉ କିଛି କିଛି ଲୋସନ ଆସେ ପରମେଥ୍ରିନ୍ ନାମକ, ସେଇଟା ୟୁଜ୍ କଲେ ବି କମିଯିବ।
1: ସାର୍, ଆପଣ ଯେଉଁ କହିଲେ ଜଳବାହିତ ରୋଗ, ଡାଇରିଆ, ଟାଇଫଏଡ୍, ଜଣ୍ଡିସ୍, ଏଇ ରୋଗ ଗୁଡ଼ିକ ପାଇଁ କ'ଣ ଭ୍ୟାକ୍ସିନ୍ର ବ୍ୟବସ୍ଥା ଅଛି?
2: ହଁ ମ୍ୟାଡ଼ାମ୍, ଏଇ କିଛି କିଛି ଯେଉଁ ରୋଗ ଜଳବାହିତ ରୋଗ ତାର ଭ୍ୟାକ୍ସିନ୍ ଅଛି।
1: ଆଜ୍ଞା,
2: ଆମେ ଛୋଟ ଛୁଆଙ୍କୁ ଦେଲେ ସେଇ ଛୋଟ ଛୁଆ ମାନେ ଏଇ ରୋଗର ପ୍ରତି ତାଙ୍କର ଇମ୍ୟୁନିଟି ପାୱାର ବଢ଼ିବ।
1: ଆଜ୍ଞା,
2: ଯେମିତି ଜଣ୍ଡିସ୍,
1: ହଁ,
2: ଏଇଟା ହେପାଟାଇଟିସ୍ ଏ ଭାଇରସ୍ ପାଇଁ ହୁଏ, ତ ହେପାଟାଇଟିସ୍ ଏ ଭ୍ୟାକ୍ସିନ୍ ଆମେ ଦେଇପାରିବା, ଏଇଟା ଗଭର୍ଣ୍ଣମେଣ୍ଟରେ ଦିଆ ହୁଏନି, ପ୍ରାଇଭେଟରେ ହିଁ ଦେବାକୁ ପଡ଼ିବ।
1: ଆଜ୍ଞା,
2: ତାପରେ ଟାଇଫଏଡ୍ ଯେଉଁ ଆନ୍ତରିକ ଜ୍ୱର, ତାର ବି ଭ୍ୟାକ୍ସିନ୍ ଅଛି, ତାର ଭ୍ୟାକ୍ସିନ୍ ବି ଆମେ ବାହାରେ ହିଁ ଦେଇପାରିବା। ଆଉ ଯେଉଁ ଡାଇରିଆ ଝାଡ଼ା ବାନ୍ତି,
1: ଆଜ୍ଞା,
2: ଛୋଟ ଛୁଆଙ୍କୁ ପ୍ରାୟ ଭାଇରାଲ୍ ଡାଇରିଆ ହୁଏ, ରୋଟା ଭାଇରସ୍ ବୋଲି ନାଁ ଗୋଟେ ଅଛି ଭାଇରସ୍, ତ ସେଇ ଭ୍ୟାକ୍ସିନ୍ଟା ଆମ ଗଭର୍ଣ୍ଣମେଣ୍ଟରେ ଦିଆହେଉଛି, ସେଥିପାଇଁ ଛୋଟ ଛୁଆଙ୍କୁ ଟାଇମ୍ ଟାଇମ୍ରେ ଭ୍ୟାକ୍ସିନ୍ ସବୁ ଦେବା କଥା।
1: ସେଇ ଯେଉଁ ଭ୍ୟାକ୍ସିନ୍ ଗୁଡ଼ିକ ଦେବାର କିଛି ନିର୍ଦ୍ଦିଷ୍ଟ ବୟସ ସୀମା ଅଛି କି?
2: ହଁ ମ୍ୟାଡ଼ାମ୍, ରୋଟା ଭାଇରସ୍ ତ ଆମ ଛୋଟ ଛୁଆଙ୍କୁ ମାନେ 6 weeks 6 ସପ୍ତାହରେ, ତାପରେ 14 ସପ୍ତାହରେ ବି ଦିଆ ହୁଏ।
1: ଏଇଟା ତ ସରକାରଙ୍କ ତରଫରୁ,
2: ଏଇଟା ସରକାରଙ୍କ ତରଫରୁ ଦିଆହେଉଛି। ଆଉ ଟାଇଫଏଡ଼ଟା 6 ମାସ ପରେ ଆମେ ଦେଇପାରିବା।
1: ଆଜ୍ଞା,
2: ଆଉ ଯେଉଁ ଜଣ୍ଡିସ୍ ପାଇଁ, ହେପାଟାଇଟିସ୍ ଏ ପାଇଁ ସେଇଟା ବର୍ଷେ ପରେ ଦେଇପାରିବା।
1: ଏଇଟା ନିଜେ ଯାଇ ମାନେ ବେସରକାରୀ ସ୍ତରରେ ଆମେ ପିଲାକୁ ଦେଇପାରିବା?
2: ଆମେ ବେସରକାରୀ ସ୍ତରରେ ଟାଇଫଏଡ଼ ଆଉ ଜଣ୍ଡିସ୍ ପାଇଁ ଦେଇପାରିବା, ଆଉ ଡାଇରିଆ ପାଇଁ ମାନେ ଆମ ଗଭର୍ଣ୍ଣମେଣ୍ଟର ଯେଉଁ ନ୍ୟାସନାଲ୍ ଇମ୍ୟୁନେସନ୍ ସିଡ୍ୟୁଲ୍ ଅଛି ସେଇଠି ଦେଉଛନ୍ତି।
1: ଆଜ୍ଞା ଆଜ୍ଞା, ତ ଶେଷରେ ଆମର ଯେଉଁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଶ୍ରୋତା ବନ୍ଧୁମାନେ, ସେମାନଙ୍କୁ ଆପଣ କ'ଣ ଉପଦେଶ ଦେବେ?
2: ଦେଖନ୍ତୁ, ଯେତେବେଳେ ବର୍ଷା ମାସ ଆରମ୍ଭ ହେଉଛି ସମସ୍ତଙ୍କୁ ଟିକେ ସାବଧାନ ହେବାକୁ ପଡ଼ିବ। ଗ୍ରାମ ଅଞ୍ଚଳରେ କ'ଣ ସମସ୍ତେ ଚାଷବାସ ପାଇଁ ବାହାରକୁ ଯାଉଛନ୍ତି, ଆମେ ବାହାରର ପାଣି ପିଇବା ନାହିଁ, ଗୋଟିଏ ପାଣି ବୋତଲରେ ନେଇକି ପାଣି ପିଇବା, ଘରକୁ ଆସିଲା ପରେ ଭଲ ଭାବରେ ସାବୁନରେ ହାତ ଗୋଡ଼ ଧୋଇବା, ଆଉ ଘରେ ବି ଯେଉଁ ପାଣି ଆମେ ବ୍ୟବହାର କରୁଛୁ ତାକୁ ଛାଣିକି ଗରମ କରିକି ମାନେ ଫୁଟାଇକି 10-20 ମିନିଟ୍ ଫୁଟାଇକି ତାପରେ ଥଣ୍ଡା କରିକି ପିଇଲେ ଏଇ ଯେଉଁ ରୋଗ ସବୁ ହୁଏ ପ୍ରାୟ ହୁଏନି। ତାପରେ ଘରେ ଯଦି ଟାଙ୍କି ଅଛି ଉପରେ ସେଇଟାକୁ

0: ଧରନ୍ତୁ ବର୍ଷକୁ ଦୁଇଥର ଟିକେ ପରିଷ୍କାର କରିବା କଥା, ନହେଲେ ସେଇଠି ଯଦି କିଛି ମଇଳା ଜମି ଯାଇଥିବ କିମ୍ବା କିଛି କଣ୍ଟାମିନେସନ୍ ଥିବ ସେଇଥିରୁ ବି ଏଇସବୁ ରୋଗ ଜଳବାହିତ ରୋଗ ହେବାର ସମ୍ଭାବନା ଥାଏ। ସେଥିପାଇଁ ମାନେ ଶୁଦ୍ଧ ପାଣି ନେଇକି ଯାଆନ୍ତୁ ଯେତେବେଳେ ବାହାରକୁ ଯାଉଛନ୍ତି। ସ୍କୁଲ ପିଲା ବି ନିଜ ଘର ପାଣି ଧରିକି ଯିବା କଥା, ଏପଟେ ସେପଟେ ପାଣି ପିଇବା ମନା, ଆଉ ଖାଇବାଟା ବାହାରଟା ତ ମନା, କାରଣ ମାଛି ସଂଖ୍ୟା ବଢ଼ିଯାଇଥାଏ ଆଉ ସେ ଖାଇବାରେ ଯଦି ମାଛି ବସିବ ସେଇଠାରୁ ବି ଇନଫେକ୍ସନ୍ ହୁଏ।
1: ଫ୍ରିଜ୍ର ପାଣି ବି ଜଳବାହିତ ରୋଗର କାରଣ ହେଇପାରେ କି?
0: ଯଦି ଫ୍ରିଜ୍ରେ ବହୁତ ଦିନରୁ ପାଣି ରହିଯାଇଛି ଏମିତି ଥଣ୍ଡା ପାଣି ସେଥିରେ ବି ଇନଫେକ୍ସନ୍ ହେଇପାରେ। ଆମେ ଯଦି ପାଣିକୁ ଫୁଟାଇକି ଫ୍ରିଜ୍ରେ ରଖିଛେ ତାହେଲେ ସେଇଟା ଭଲ, କିନ୍ତୁ ତା'ର ବି ବେଶୀ ଦିନ ରଖିବା କଥା ନୁହଁ। ଫ୍ରିଜ୍ରେ ଫ୍ରେଶ୍ ୱାଟର୍ଟା ହିଁ ଫ୍ରିଜ୍ରେ ରଖି ତାକୁ ୟୁଜ୍ କରିବା କଥା।
1: ଆଜ୍ଞା, ବହୁତ ଧନ୍ୟବାଦ ସାର୍, ଆପଣଙ୍କ ବହୁମୂଲ୍ୟ ସମୟ ବାହାର କରି ଆମ ଅନୁରୋଧ ରକ୍ଷା କରି ଆମ ଗହଣକୁ ଆସିଲେ। ଆମକୁ ଆଜି ଜଳବାହିତ ରୋଗଗୁଡ଼ିକ କ'ଣ, କିପରି ଆମେ ତା ପାଖରୁ ସୁରକ୍ଷିତ ରହିପାରିବା ସେ ବିଷୟରେ ଅନେକ ଗୁଡ଼ିଏ ସୂଚନା ଦେଲେ। ସେଥିପାଇଁ ଆମ ଆକାଶବାଣୀ ବଲାଙ୍ଗୀର ତରଫରୁ ତଥା ଗୃହଲକ୍ଷ୍ମୀ ପରିବାର ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ ସାର୍, ନମସ୍କାର।
0: ନମସ୍କାର।
2: ଭଉଣୀମାନେ, ଜଳବାହିତ ବିଭିନ୍ନ ପ୍ରକାର ରୋଗଗୁଡ଼ିକରୁ ଆମେ କିପରି ନିଜକୁ ରକ୍ଷା କରିପାରିବା ସେହି ବିଷୟରେ ଆମେ ଅନେକ ଗୁଡ଼ିଏ କଥା ଆଜିର କାର୍ଯ୍ୟକ୍ରମରେ ଜାଣିଲେ। ଆଉ ଏହାରି ଉପରେ ଆମକୁ ବୁଝେଇ କହୁଥିଲେ ଶିଶୁ ରୋଗ ବିଶେଷଜ୍ଞ ଆସିଷ୍ଟାଣ୍ଟ ପ୍ରଫେସର ଭୀମ୍ବୋଇ ମେଡିକାଲରେ କାର୍ଯ୍ୟରତ ଡକ୍ଟର ସୁରଜିତ ନାୟକ। ତାହେଲେ ଆଶା କରୁଛୁ ଭଉଣୀମାନେ ଆଜିର କାର୍ଯ୍ୟକ୍ରମରୁ ଆପଣମାନେ ଅନେକ କିଛି କଥା ଜାଣିପାରିଥିବେ ଆଉ ତାକୁ କାର୍ଯ୍ୟରେ ମଧ୍ୟ ଲଗାଇବେ ଏବଂ ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବେ।

0: ସମସ୍ତେ ମନେ ରଖିବା, ସୁରକ୍ଷିତ ପାଣି, ସୁସ୍ଥ ଜୀବନ।
1: ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ।
0: ସଚେତନ ହେଲେ ଯାଇ ଆମେ ସୁରକ୍ଷିତ ରହିପାରିବା।
1: କାର୍ଯ୍ୟକ୍ରମ ଶେଷରେ ଏତିକି ମନେ ରଖିବା,
2: ପାଣି ଫୁଟାଇ ପିଅ, ସାବୁନରେ ହାତ ଧୁଅ, ସ୍ୱଚ୍ଛତା ଆପଣାଇ ସୁସ୍ଥ ଜୀବନ ଗଢ଼।
1: ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଭାରତୀ,
0: ଆଉ ମୁଁ ଅନ୍ନପୂର୍ଣ୍ଣା।
1: ନମସ୍କାର।
3: ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। NCERT ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5ଟାରେ। 5:30 ଯୁବବାଣୀ କାର୍ଯ୍ୟକ୍ରମରେ ରହିଛି ଆଲୋଚନା, ବିକଶିତ ଭାରତରେ ଡିଜିଟାଲ ଦେୟ ସେବା। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଶୁଣିପାରିବେ 6:30। କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତଖୋଲା ପ୍ରଚାର କରିବୁ 7:30। ସଂସଦ ସମୀକ୍ଷା ଶୁଣିବେ 8:00। 8:15 ପ୍ରଚାର କରିବୁ ତୁଳସୀ ରାମାୟଣର 87ତମ ଭାଗ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 8:30। 10:00 ଶୁଣିବେ ଆଜିର ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଏଥର ପ୍ରଚାର କରୁଛୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଅଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12 ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରୀ ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମୈଁ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ କିତା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ, ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
0: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ, ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ, ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବ

ବାଚସ୍ପତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେହିପରି ମାନିଲାଠାରେ ଡକ୍ଟର ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇଙ୍କୁ ଭେଟିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ୍ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍ପରିକ ସମ୍ମାନ, ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବରେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଓଡ଼ା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30 ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIB କହିବା ଅନୁଯାୟୀ ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପନ୍ନ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚାରିଦିନିଆ ବ୍ରିକ୍ସ ସ୍ୱାସ୍ଥ୍ୟ ତଥ୍ୟଭିତ୍ତିକ ବ୍ୟାପକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ଜ୍ଞାନ ଏବଂ ସୂଚନା ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ସହିତ ପାରମ୍ପରିକ ତଥା ସମନ୍ୱିତ ଔଷଧ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ପାଇଁ ବିକାଶ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇରାନ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିନା ଅନୁମତିରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧାରଣାକୁ ବିଜେପି ନିନ୍ଦା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ରାହୁଲଙ୍କ ଧାରଣା ଦାୟିତ୍ୱହୀନ ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଲଜ୍ଜାକର ଦିବସ ଭାବେ ଗଣାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ଜଡ଼ିତ ମର୍ଯ୍ୟାଦା ସମ୍ପର୍କରେ ଜାଣି ମଧ୍ୟ ଶ୍ରୀ ଗାନ୍ଧୀ ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରନ୍ତି, ନିଜର ବ୍ୟକ୍ତିଗତ କର୍ତ୍ତବ୍ୟକୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ଓ ପରେ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ

0: କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୁରୀ ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମୈଁ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ କିତା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ, ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଓ ପରେ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସଭା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ାଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ 2 ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4 ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5 ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4 ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଜି ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଜାତୀୟ ପତାକା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗ ଅତୁଳନୀୟ ସାହସ, ଧଳା ରଙ୍ଗ ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗ ପ୍ରଗତି ଏବଂ ନୀଳ ରଙ୍ଗର ଅଶୋକଚକ୍ର ସର୍ବଦା ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟ ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା ନିୟମାବଳୀର ସରଳୀକରଣ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ରାଷ୍ଟ୍ର ଚେତନାର ମହାପ୍ରବାହ ସୃଷ୍ଟି କରିଛି। ସମସ୍ତେ ଏକତ୍ର ହୋଇ ମାତୃଭୂମିର ଏକତା

ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରି ତ୍ରିରଙ୍ଗାର ମାନ ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟରେ ଶୀର୍ଷରେ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସଦା ସ୍ମରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବ୍ୟାଙ୍କିଂ ଭିତ୍ତିଭୂମି ମୁଖ୍ୟତଃ ସହରାଞ୍ଚଳ କୈନ୍ଦ୍ରିକ ଥିଲା, ଯାହା ଗ୍ରାମାଞ୍ଚଳ ଏବଂ ଦୂରଦୂରାନ୍ତ ଜନସଂଖ୍ୟାକୁ ଏହି ସୁବିଧାରୁ ବଞ୍ଚିତ କରିଥିଲା। 2010ର ପ୍ରାରମ୍ଭରେ ଦେୟ ପ୍ରଦାନ ପେମେଣ୍ଟରେ ଡିଜିଟାଲ ପରିବର୍ତ୍ତନର ଆରମ୍ଭ ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ 2004 ମସିହାରେ ରିଅଲ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ RTGS ଏବଂ 2010 ମସିହାରେ ଇମିଡିଏଟ୍ ପେମେଣ୍ଟ ସର୍ଭିସ IMPS ଭଳି ବ୍ୟବସ୍ଥାଗୁଡ଼ିକର ପ୍ରଚଳନ କରିଥିଲା, ଯାହା ଦ୍ରୁତ ଏବଂ 24 ଘଣ୍ଟା ଅର୍ଥ ସ୍ଥାନାନ୍ତରକୁ ସକ୍ଷମ କରିଥିଲା। ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା, କିନ୍ତୁ ସେମାନଙ୍କର ପହଞ୍ଚ ବ୍ୟାଙ୍କିଂ ପାରିବେଶିକ ବ୍ୟବସ୍ଥା ଇକୋସିଷ୍ଟମ ମଧ୍ୟରେ ପୂର୍ବରୁ ଥିବା ଲୋକମାନଙ୍କ ପାଇଁ ସୀମିତ ରହିଲା ଏବଂ ଅନେକଙ୍କ ପାଇଁ ଆନୁଷ୍ଠାନିକ ଆର୍ଥିକ ସେବାର ପ୍ରବେଶ ସୀମିତ ରହିଲା। ଭାରତର ଜନସଂଖ୍ୟାର ଏକ ବୃହତ୍ ଅଂଶ ଋଣ, ବୀମା କିମ୍ବା ସୁରକ୍ଷିତ ସଞ୍ଚୟର ଉପଲବ୍ଧତା ବିନା ଆନୁଷ୍ଠାନିକ ଆର୍ଥିକ ସେବା ବାହାରେ ରହିଲେ। ଏକ ପରିମାଣଯୋଗ୍ୟ ସ୍କେଲେବୁଲ ସମାବେଶୀ ଏବଂ ବାସ୍ତବ ସମୟ ଡିଜିଟାଲ ଭିତ୍ତିଭୂମିର ଅନୁପସ୍ଥିତି ଅର୍ଥନୈତିକ ଅଭିବୃଦ୍ଧିର ଲାଭ ସମସ୍ତଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ପହଞ୍ଚାଇ ପାରିଲା ନାହିଁ।
1: ଏକ ପରିବର୍ତ୍ତନମୂଳକ ପରିବର୍ତ୍ତନର ଆବଶ୍ୟକତା ସ୍ପଷ୍ଟ ଥିଲା ଏବଂ ଏହି ଆବଶ୍ୟକତା ହିଁ ଭାରତର ଡିଜିଟାଲ ଦେୟ ପ୍ରଦାନ ପେମେଣ୍ଟ ବିପ୍ଳବ ପାଇଁ ମଞ୍ଚ ସ୍ଥାପନ କରିଥିଲା। ଭାରତର ଡିଜିଟାଲ ପେମେଣ୍ଟ ପରିବର୍ତ୍ତନ 3ଟି ମୁଖ୍ୟ ସ୍ତମ୍ଭ ବିଶିଷ୍ଟ ଏକ ଭିତ୍ତିଭୂମି ଉପରେ ନିର୍ମିତ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଆଧାର ଏବଂ ମୋବାଇଲ ସଂଯୋଗ, ଯେଉଁଗୁଡ଼ିକ ସାମୂହିକ ଭାବରେ JAAM ତ୍ରିମୂର୍ତ୍ତି ଭାବରେ ଜଣାଶୁଣା, ପ୍ରତ୍ୟେକ ସ୍ତମ୍ଭ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ସାଧନ କରେ, କିନ୍ତୁ ସେମାନେ ମିଳିତ ଭାବରେ ଲିଙ୍କେଜ୍ ହ୍ରାସ କରିଥାନ୍ତି। ଆନୁଷ୍ଠାନିକ ବ୍ୟାଙ୍କିଂରେ ବିଶ୍ୱାସ ବୃଦ୍ଧି କରି ଏବଂ ଡିଜିଟାଲ ସେବା ସହିତ ଜଡ଼ିତ ହେବା ପାଇଁ ନାଗରିକମାନଙ୍କୁ ପ୍ରସ୍ତୁତ କରି ଆର୍ଥିକ ପାରିବେଶିକ ବ୍ୟବସ୍ଥା ଇକୋସିଷ୍ଟମକୁ ମଜବୁତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଶୂନ୍ୟ ବାଲାନ୍ସ ଆକାଉଣ୍ଟର ବଡ଼ ପରିମାଣରେ ଖୋଲିବା ସକ୍ଷମ କରି ଲକ୍ଷ ଲକ୍ଷ ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଂ ବ୍ୟବସ୍ଥାରେ ସାମିଲ କରି ସୁନିଶ୍ଚିତ କରିଛି ଯେ ସବୁଠାରୁ ପଛୁଆ ଜନସଂଖ୍ୟା ମଧ୍ୟ ଆର୍ଥିକ ଭାବରେ ସଂଯୁକ୍ତ। ଆଧାର ଏକ ନିର୍ଭରଯୋଗ୍ୟ ଡିଜିଟାଲ ପରିଚୟ ପ୍ରଦାନ କରି ଏହି ଭିତ୍ତିଭୂମିକୁ ମଜବୁତ କରି ସଠିକ ଲକ୍ଷ୍ୟଭେଦ ଏବଂ ସେବାର ନିର୍ବାଧ ପ୍ରଦାନକୁ ସକ୍ଷମ କରିଛି।

0: ମୋବାଇଲ ସଂଯୋଗ ଏବଂ ଇଣ୍ଟରନେଟ୍ ଉପଲବ୍ଧତାର ଦ୍ରୁତ ପ୍ରସାରଣ ନାଗରିକମାନଙ୍କୁ ଯୋଗାଯୋଗ ପ୍ରମାଣୀକରଣ ଏବଂ କାରବାର ପାଇଁ ଏକ ସୁବିଧାଜନକ ବାସ୍ତବ ସମୟ ଇଣ୍ଟରଫେସ୍ ସହିତ ସଶକ୍ତ କରିଛି। ଏହି ସମନ୍ୱିତ ଢାଞ୍ଚା ସିଧାସଳଖ ଲାଭ ସ୍ଥାନାନ୍ତରଣ DBT ବ୍ୟବସ୍ଥା ମାଧ୍ୟମରେ ଏହାର ପୂର୍ଣ୍ଣ ପରିପ୍ରକାଶ ପାଇଲା, ଯାହା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ସରକାରୀ ଲାଭ ବିତରଣକୁ ସୁଗମ କରିଛି। ମଧ୍ୟସ୍ଥିମାନଙ୍କୁ ହ୍ରାସ କରି ଏବଂ ସ୍ୱଚ୍ଛତା ବୃଦ୍ଧ କରି DBT ଡିଜିଟାଲ ସିଷ୍ଟମରେ ବିଶ୍ୱାସ ସୃଷ୍ଟି କରିବା ସହିତ ଦକ୍ଷତାକୁ ଉନ୍ନତ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପରିବର୍ତ୍ତନ ପ୍ରବେଶ ସୀମା ଅତିକ୍ରମ କରିଛି। ଏହା ଅଂଶଗ୍ରହଣକୁ ସକ୍ଷମ କରିଛି। ନାଗରିକମାନେ DBT ସଙ୍ଗେ ସମ୍ପୃକ୍ତ ହେବା ସହିତ ସେମାନେ ଡିଜିଟାଲ ଆର୍ଥିକ କାରବାର ସହିତ ଅଧିକ ପରିଚିତ ହୋଇ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଭଳି ପ୍ଲାଟଫର୍ମର ବ୍ୟାପକ ଗ୍ରହଣ ପାଇଁ ପଥ ପ୍ରଶସ୍ତ କଲେ। 2016 ଭାରତୀୟ ଜାତୀୟ ପେମେଣ୍ଟ ନିଗମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଆରମ୍ଭ କଲା, ଏକ ବ୍ୟବସ୍ଥା ଯାହା ଭାରତରେ ଟଙ୍କା କିପରି ଗତି କରେ ତାକୁ ମୌଳିକ ଭାବରେ ସରଳ କରିଥିଲା। ଏହାର ମୂଳରେ UPI ଯେକୌଣସି ବ୍ୟାଙ୍କ ଆକାଉଣ୍ଟକୁ ଏକ ଭର୍ଚୁଆଲ ପେମେଣ୍ଟ ଠିକଣା ମାଧ୍ୟମରେ ଅନ୍ୟ ଏକ ଆକାଉଣ୍ଟ ସହିତ ସଂଯୋଗ କରିବାକୁ ସକ୍ଷମ କରି ବିସ୍ତୃତ ବ୍ୟାଙ୍କିଙ୍ଗ ସୂଚନା ଅଂଶୀଦାର କରିବାର ଆବଶ୍ୟକତାକୁ ଦୂର କରିଥାଏ।
1: UPIର ଅବଧାରଣା ଏହାର ସରଳତାରେ ହିଁ ଅତ୍ୟାଧୁନିକ ଥିଲା। ମନେ ରଖିବା ପାଇଁ କୌଣସି ଆକାଉଣ୍ଟ ନମ୍ବର ନାହିଁ, ଏହା ଆକାଉଣ୍ଟ ନମ୍ବର ଏବଂ IFSC କୋଡ୍ ଭଳି ଜଟିଳ ଇନପୁଟକୁ ଏକ ସରଳ ଇଣ୍ଟରଫେସ୍ ସହିତ ବଦଳାଇଥାଏ। ତୁରନ୍ତ ସ୍ଥାନାନ୍ତର ଆରମ୍ଭ କରିବା ପାଇଁ ବ୍ୟବହାରକାରୀମାନଙ୍କୁ କେବଳ ଏକ ମୋବାଇଲ ନମ୍ବର, ଏକ UPI ID ଏବଂ ସୁରକ୍ଷିତ ପ୍ରମାଣୀକରଣର ଆବଶ୍ୟକତା ଥାଏ। କାରବାରଗୁଡ଼ିକ ପ୍ରକୃତ ସମୟରେ ପ୍ରକ୍ରିୟାକରଣ କରାଯାଏ, 24 ଘଣ୍ଟା ଉପଲବ୍ଧ ହୁଏ ଏବଂ ବ୍ୟାଙ୍କ ଓ ଆପ୍ଲିକେସନଗୁଡ଼ିକରେ ନିର୍ବିଘ୍ନରେ ଆନ୍ତଃକ୍ରିୟାଶୀଳ ହୋଇଥାଏ। ଏହି ଆନ୍ତଃକ୍ରିୟାଶୀଳତା UPIର ଦ୍ରୁତ ବିସ୍ତାର ପାଇଁ କେନ୍ଦ୍ରବିନ୍ଦୁ ହୋଇଛି। 2021 216 ବ୍ୟାଙ୍କରୁ ଜାନୁଆରୀ 2026 ସୁଦ୍ଧା 671 ହୋଇଯାଇଥିବା ନେଟୱାର୍କ ଏକ ଏକୀକୃତ ପେମେଣ୍ଟ ଭିତ୍ତିଭୂମିରେ ବୃଦ୍ଧି ପାଇଛି, ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର ବ୍ୟାଙ୍କ କିମ୍ବା ପ୍ଲାଟଫର୍ମ ନିର୍ବିଶେଷରେ ସହଜରେ କାରବାର କରିବାକୁ ସକ୍ଷମ କରିଥାଏ। ସମାନ୍ତରାଳ ଭାବରେ ଏହାର କମ୍ ମୂଲ୍ୟର ସ୍ଥାପତ୍ୟ ବ୍ୟକ୍ତି ଏବଂ ବ୍ୟବସାୟୀମାନଙ୍କ ପାଇଁ ପ୍ରତିବନ୍ଧକଗୁଡ଼ିକୁ ହ୍ରାସ କରିଛି, ଯେତେବେଳେ କି ବ୍ୟାଙ୍କ ଏବଂ ଫିନ୍ଟେକ୍ ଖେଳାଳିମାନଙ୍କ ମଧ୍ୟରେ ନବସୃଜନକୁ ଉତ୍ସାହିତ କରିଛି।
0: UPI ବୃଦ୍ଧି ପାଇବା ସହିତ ଏହାର ପ୍ରଭାବ ସହଜ ଦେୟଠାରୁ ଅଧିକ ଆଗକୁ ବିସ୍ତାରିତ ହୋଇଛି। ଏହା ବ୍ୟକ୍ତିବିଶେଷ, ଛୋଟ ବ୍ୟବସାୟ ଏବଂ ଅନୌପଚାରିକ କର୍ମଚାରୀମାନଙ୍କୁ ଆର୍ଥିକ ବ୍ୟବସ୍ଥାରେ କିପରି ଅଂଶଗ୍ରହଣ କରିବାକୁ ପଡ଼େ ତାର ପୁନରାକୃତି ଦେବା ଆରମ୍ଭ କଲା। ଡିଜିଟାଲ କାରବାରଗୁଡ଼ିକୁ ଅଧିକ ସୁଲଭ, ନିର୍ଭରଯୋଗ୍ୟ ଏବଂ ଅଞ୍ଚଳ ଓ ଆୟ ଗୋଷ୍ଠୀଗୁଡ଼ିକରେ ବ୍ୟାପକ ଭାବରେ ଗ୍ରହଣୀୟ ହୋଇଗଲା। ପୁନରାକୃତି ଦେବା ପର୍ଯ୍ୟନ୍ତ ଆଗକୁ ବଢ଼ିଛି। ତୁରନ୍ତ କମ୍ ମୂଲ୍ୟର କାରବାରକୁ ସକ୍ଷମ କରି ଏହା ନଗଦ ଅର୍ଥ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି, ଦକ୍ଷତାକୁ ଉନ୍ନତ କରିଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆନୁଷ୍ଠାନିକ ଆର୍ଥିକ ଉପଲବ୍ଧତାର ବାଟ ଖୋଲିଛି। ଛୋଟ ବ୍ୟବସାୟୀ ଏବଂ ଅନୌପଚାରିକ ଶ୍ରମିକମାନଙ୍କ ପାଇଁ ଏହି ପରିବର୍ତ୍ତନ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ, ଯାହା ଋଣ, କ୍ରେଡିଟ୍, ବୀମା ଏବଂ ସଞ୍ଚୟ ପାଇଁ ନୂତନ ପଥ ସୃଷ୍ଟି କରିଛି।
1: ପ୍ରକୃତ କାହାଣୀ କାରବାରର ପରିମାଣରେ ନୁହେଁ, ବରଂ କିଏ କାରବାର କରୁଛି ସେଥିରେ ନିହିତ ରହିଛି। ଅଟୋରିକ୍ସା ଚାଳକମାନେ QR କୋଡ୍ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରନ୍ତି। ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ କେବଳ ଘରୋଇ ଆବଶ୍ୟକତାକୁ ପୂରଣ କରିନାହିଁ, ବରଂ ବିଶ୍ୱ ସ୍ତରରେ ଏକ ସନ୍ଦର୍ଭ ମଡେଲ ଭାବରେ ମଧ୍ୟ ଉଭା ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥା ଏହାର ପରିମାଣ, ଦକ୍ଷତା ଏବଂ ସମାବେଶିତା

କୁ ସ୍ୱୀକାର କରିଛନ୍ତି। ୟୁପିଆଇ ଜାତୀୟ ସୀମା ବାହାରକୁ ମଧ୍ୟ ବିସ୍ତାରିତ ହୋଇଛି ଏବଂ ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ, ମରିସସ୍ ଏବଂ କ୍ୱାତର ସମେତ ଅନେକ ଦେଶରେ କାର୍ଯ୍ୟକ୍ଷମ କିମ୍ବା ପେମେଣ୍ଟ ସିଷ୍ଟମ ସହିତ ସଂଯୁକ୍ତ। ଏହି ବର୍ଦ୍ଧିତ ଆନ୍ତର୍ଜାତିକ ପାଦଚିହ୍ନ ସୀମାପାର କାରବାରକୁ ସହଜ କରୁଛି, ଟଙ୍କା ପଠାଇବାର ପ୍ରବାହକୁ ସମର୍ଥନ କରୁଛି ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ଯୋଗଦାନ ଦେଉଥିବା ବିଶ୍ୱ ଫିନ୍ଟେକ୍ ଭୂଦୃଶ୍ୟରେ ଭାରତର ଭୂମିକାକୁ ସୁଦୃଢ଼ କରୁଛି।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

0: କୋଡ଼ୁଆ, ବାଉଁଶ ଗଛର କଟାଯାଇଥିବା ମୂଳ ଅଂଶ ଆଦି ସବୁକୁ ନଷ୍ଟ କରନ୍ତୁ କିମ୍ବା ଦୂରେଇ ଦିଅନ୍ତୁ। ଘର ପାଖ ପରିବେଶ ସଫା ରଖନ୍ତୁ। ମଶାରୀ ନିୟମିତ ବ୍ୟବହାର କରନ୍ତୁ। ମଶାଙ୍କ ପ୍ରବେଶ ରୋକିବାକୁ ଝରକାରେ ସରୁ ଜାଲି ଲଗାଇଲେ ଭଲ। ପୁରା ଶରୀରକୁ ଘୋଡ଼େଇଲା ଭଳି ପୋଷାକ ପିନ୍ଧନ୍ତୁ। ଆବଶ୍ୟକ ସ୍ଥଳେ ସୁରକ୍ଷିତ ମଶା ନିବାରକ ବ୍ୟବହାର କରନ୍ତୁ। ଜ୍ୱର, କମ୍ପ, ଆଣ୍ଠୁଗଣ୍ଠି, ଆଖି ଓ ମାଂସପେଶୀରେ ଯନ୍ତ୍ରଣା ହେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ରକ୍ତ ପରୀକ୍ଷା କରି ଚିକିତ୍ସା କରନ୍ତୁ। ଏଥର କହି ରଖୁଛୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅବଶିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:10 ପ୍ରଚାର କରିବୁ ଓଡ଼ିଆ ଭକ୍ତିଗୀତ, କଣ୍ଠଶିଳ୍ପୀ ଦୁଃଖୀ ଶ୍ୟାମ ତ୍ରିପାଠୀ। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳା ଆମ ଦେଶ ସନ୍ଧ୍ୟା 6:30, 7:25 ଜିଲ୍ଲା ହାଲଚା। କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖଲା ରାତି 7:30, ଏଥିରେ ଶୁଣିବେ ଲାଭଜନକ ମକା ଚାଷ, ଏ ସମ୍ପର୍କରେ ବନମାଳୀ ପୁଟାଙ୍କ ସହ ଆଲୋଚନା ଓ ପରେ ପରେ ଆଗୁଆ ଚାଷୀ ଡିର୍ଜୁ ବଗର୍ତ୍ତୀଙ୍କ ସହ କଥାବାର୍ତ୍ତା। ସଂସଦ ସମୀକ୍ଷାର ସମୟ ରାତି 8:00, 8:15 ଧାରାବାହିକ ତୁଳସୀ ରାମାୟଣର 87ତମ ଭାଗ। ହିନ୍ଦୀ ଭକ୍ତି ଗୀତଟିଏ ଶୁଣିବେ 8:25, 8:30 ହିନ୍ଦୀ କଥାଚିତ୍ରର ଗୀତ, ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10:00 ରହିଛି ନାଟକ ଅଭିଯାନ, ମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି। ଏଥର ଆସନ୍ତାକାଲିର, ଆସନ୍ତାକାଲି 6:05 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30 ଆଜିର ଭାବନା, ଶ୍ରୀମଦ୍ ଭାଗବତର 519ତମ ଭାଗ 6:35, ଓଡ଼ିଆ ଭକ୍ତି ଗୀତ ଶୁଣିବେ 7:25, ଚାଷର ହାଲର ସମୟ 7:35, ଶ୍ରୀରାମଚରିତ ମାନସର 346ତମ ଭାଗ 7:40, 7:50 ହିନ୍ଦୀ ଭଜନ କାର୍ଯ୍ୟକ୍ରମ, ଶ୍ରୀକ୍ଷେତ୍ର ମାଧୁରୀ 8:30, 8:45 ପ୍ରାୟୋଜିତ କାର୍ଯ୍ୟକ୍ରମ, ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ର ପ୍ରଥମ ଭାଗ, 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ।
1: ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ, ଗୀତଗୁଡ଼ିକ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ଭାରତୀ କୃଷ୍ଣ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ। ଗୀତଗୁଡ଼ିକ ରଚନା କରିଥିଲେ ଅଲେଖ ବିଶ୍ୱାଳ। ସଙ୍ଗୀତ ଭାରତୀ କୃଷ୍ଣ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଜୋଳ ଆମ ଦେଶ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

ଶ୍ରୋତାବନ୍ଧୁ ନମସ୍କାର। ଆମ ଦେହକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଖାଦ୍ୟର ଯେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଠିକ୍ ସେହିପରି ନିଜେ ସୁସ୍ଥ ହୋଇ ନିରାମୟ ଜୀବନଯାପନ କରିବା ପାଇଁ ସୁସ୍ଥ ଓ ସ୍ୱଚ୍ଛ ପରିବେଶର ମଧ୍ୟ ଆବଶ୍ୟକ ରହିଛି। ତେବେ ସଫା ସୁତୁରା ଏବଂ ସୁସ୍ଥ ପରିବେଶକୁ ଆମେ ସାଧାରଣତଃ ସ୍ୱଚ୍ଛତା ବୋଲି କହିଥାଉ।

0: କାର୍ଯ୍ୟ କରୁଛି। ତେଣୁ ମୋ ସହିତ ପ୍ରଧାନ ଶିକ୍ଷକ ଏବଂ ଜୁନିୟର ରେଡ୍କ୍ରସ୍ ପରାମର୍ଶଦାତା ମାନଙ୍କର ଭଲ ସମ୍ପର୍କ ରହିଛି। ଆମେ ବିଶ୍ୱ ହାତ ଧୁଆ ଦିବସ ପାଳନ କରୁଛୁ ପ୍ରତିବର୍ଷ ଅକ୍ଟୋବର 15 ସବୁ ବିଦ୍ୟାଳୟରେ। ସେହିଦିନ ଆମେ ବୁଝାଉଛୁ ପିଲାମାନଙ୍କୁ ହାତ ଧୋଇବା କାହିଁକି ଆବଶ୍ୟକ। ପିଲାର ଯଦି ହାତଟି ପରିଷ୍କାର ରହେ ତାହେଲେ ତାକୁ ପେଟ ରୋଗ ଏବଂ ଅନ୍ୟାନ୍ୟ ଶ୍ୱାସଗତ ରୋଗରୁ ରକ୍ଷା ମିଳିଥାଏ, ଯେମିତି ସାଧାରଣ ଥଣ୍ଡା ଜ୍ୱର, ହଇଜା ବା ଝାଡ଼ା ବାନ୍ତି ବା ଆନ୍ତରିକ ଜ୍ୱର, ହେପାଟାଇଟିସ୍ ଏସବୁ ରୋଗରୁ ରକ୍ଷା ମିଳିଥାଏ। ସେଇଥିପାଇଁ ହାତ ଧୁଆକୁ ସାବୁନ ଲଗେଇ କେଉଁ ଉପାୟରେ ସେମାନେ ହାତ ଧୋଇବେ ତାକୁ ଶିଖାଉଛୁ। ପିଲାମାନେ ନିଜ ଘରେ ବି ବାପା ମାଆଙ୍କୁ ପ୍ରୋତ୍ସାହିତ କରୁଛନ୍ତି ହାତ ଧୋଇବା ପାଇଁ। ହାତ ଧୁଆ ସହିତ ସେମାନଙ୍କର ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଦୃଷ୍ଟି ଦେଉଛୁ।
1: ଆଚ୍ଛା ପଣ୍ଡାବାବୁ, ଆପଣ ଯେଉଁ ଏଇ ଯେଉଁ ମାନେ ସ୍ୱଚ୍ଛତା ପାଇଁ ଯେମିତି କହୁଥିଲେ ଯେ ବସ୍ତି ଅଞ୍ଚଳକୁ ମଧ୍ୟ ଯାଉଛନ୍ତି, ଆପଣଙ୍କର ସ୍କାଉଟ୍ ଆଉ ଗାଇଡ୍ ପିଲାଙ୍କୁ ଧରିକିରି ବସ୍ତି ଅଞ୍ଚଳରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି?
0: ବସ୍ତି ଅଞ୍ଚଳରେ ଆମେ ଅନେକ ସମୟରେ ବୁଝାଉଛୁ ପିଲାଙ୍କୁ, ପିଲାଙ୍କ ସହାୟତାରେ, ଯେ ପ୍ରତି ଘରୁ ଲୋକଙ୍କୁ ବି ଡାକି ଆଣୁଛୁ, ଯେଉଁମାନେ ଥିବେ ଘରେ ସେମାନଙ୍କୁ ଡାକି ଆଣୁଛୁ। ସଫାସୁତୁରା ଆମେ ପ୍ରଥମେ କରିକିରି ଦେଖାଉଛୁ ସେ ଅଞ୍ଚଳ ସଫାସୁତୁରା କେମିତି ରହିବା ଦରକାର। ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ, ଯେ ଆମେ ମାନସିକ ଦୃଷ୍ଟିରୁ ସୁସ୍ଥ ହେବା, ମନ ଭଲ ରହିବ, ତା ସହିତ ମଧ୍ୟ ରୋଗ ବ୍ୟାଧିରୁ ରକ୍ଷା ପାଇବା। ଅନେକ ଗୁଡ଼ିଏ ରୋଗ ଏଇ ମଇଳା ରହିବା ଦ୍ୱାରା ହୋଇଥାଏ। ଲୋକମାନେ ବି ଉତ୍ସାହିତ ହେଉଛନ୍ତି, ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବସ୍ତିକୁ କେତେବେଳେ ଯାଉ ସେତେବେଳେ ଦେଖୁ ସେମାନେ ସଫାସୁତୁରା ରହିଛନ୍ତି, ଆମେ ପୁଣି ଥରେ କିଛି କାର୍ଯ୍ୟକ୍ରମ କରିବା ସହିତ ସେମାନଙ୍କୁ ବୁଝାଇଥାଉ।
1: କୌଣସି ଅନୁଷ୍ଠାନ ତରଫରୁ ଆପଣ କିଛି ପୁରସ୍କୃତ ହୋଇଛନ୍ତି?
0: ମୁଁ ପ୍ରଧାନମନ୍ତ୍ରୀ ସିଲ୍ଡ ପୁରସ୍କାର 2 ପାଇଛି, 94-95 ସହିତ 95-96 ଲଗାତାର 2 ପାଇଛି। ତା ସହିତ ପରବର୍ତ୍ତୀ ସମୟରେ ବି ବର୍ତ୍ତମାନ 2018 ଜାତୀୟ ସମ୍ମାନ ପାଇଛି ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ
1: ପୁରସ୍କାର ମଧ୍ୟ ପାଇଛନ୍ତି। ଆପଣ ଯେହେତୁ ବହୁତ ଦିନ ଧରି ତ କାମ କରିଛନ୍ତି ଆମେ ଜାଣିଛୁ, ବର୍ତ୍ତମାନ ଆପଣ ଯୁବପିଢ଼ିମାନଙ୍କୁ ଆଉ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀମାନଙ୍କୁ କ'ଣ ଗୋଟେ ମାନେ ସୂଚନା ଦେବେ, କ'ଣ ଆପଣ କହିବେ ଆପଣଙ୍କର ମନ୍ତବ୍ୟଟା?
0: ଯୁବପିଢ଼ିକୁ ମୋର ଅନୁରୋଧ ରହିବ, ଭାରତରେ ବର୍ତ୍ତମାନ 33% ଜଙ୍ଗଲ ରହିବା ଜାଗାରେ ମାତ୍ର 19% ଜଙ୍ଗଲ ଅଛି। ବିଭିନ୍ନ କାରଣରୁ ଜଙ୍ଗଲ କଟା ହୋଇଯାଉଛି, ସେ ରାସ୍ତାଘାଟ ସମ୍ପ୍ରସାରଣ ହେଉ ବା କଳକାରଖାନା କୋଠାବାଡ଼ି ପାଇଁ ହେଉ, ବହୁତ କାରଣରୁ ଜଙ୍ଗଲ ସଫା ହୋଇ ଚାଲିଛି। ତେଣୁ ସମସ୍ତେ ଅନୁଭବ କରିବା ଦରକାର ଯେ ପରିବେଶକୁ ସୁସ୍ଥ ରଖିବା ଏବଂ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ କରିବା, ଗୋଟିଏ ଚାରା ଗଛକୁ ବିରାଟକାୟ ଦ୍ରୁମରେ ପରିଣତ କରିବା ପାଇଁ ଦୀର୍ଘ ସମୟ ଲାଗେ, କିନ୍ତୁ ଗୋଟିଏ ଗଛକୁ କାଟିଦେବା ପାଇଁ ଖୁବ୍ କମ୍ ଦିନ ଲାଗିଥାଏ ବା କମ୍ ସମୟ ବି ଲାଗିଥାଏ। ତେଣୁ ସମସ୍ତେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରନ୍ତୁ ଯେ ଗଛଟିଏ ପାଇଁ ସମସ୍ତେ ଯତ୍ନଶୀଳ ହେବା, ଗଛଟିଏ ଲଗାଇଦେବାନି, କେବଳ ଗଛଟିକୁ ଯତ୍ନ କରିବା ଯେମିତି ସିଏ ଗୋଟିଏ ବଡ଼ ଗଛରେ ପରିଣତ ହେବ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବ, ସେଇ ମନୋଭାବ ସୃଷ୍ଟି କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସମସ୍ତେ ଗଛ ଲଗାନ୍ତୁ ଏବଂ ନିଜ ପରିବାରବର୍ଗଙ୍କୁ ମଧ୍ୟ ସେମାନେ ଆଗ୍ରହୀ କରାନ୍ତୁ, ଗଛ ଲଗାଇବେ, ଗଛର ଯତ୍ନ ନେବେ, ଗଛଟିକୁ ବଡ଼ ହେଲା ପର୍ଯ୍ୟନ୍ତ ତାକୁ ଛୁଆକୁ ପାଳିଲା ଭଳି ସେମାନେ ସ୍ନେହ କରିବେ, ଶ୍ରଦ୍ଧା କରିବେ, ତାହେଲେ ନିଶ୍ଚୟ ଆମ ସ୍ୱପ୍ନ ସାକାର ହେବ ଏବଂ ଭାରତବର୍ଷର ପରିବେଶ ବଦଳିଯିବ।
1: ଆଜି ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଏ ସମ୍ପର୍କିତ ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ

0: ସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2ଟାରେ ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ମୁକ୍ତ, ନିରାପଦ, ବିଶ୍ୱାସଯୋଗ୍ୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଡିଜିଟାଲ ଆସକ୍ତି ବଢ଼ିବା ଏବଂ ଏହାର କୁପ୍ରଭାବ ସଂକ୍ରାନ୍ତ ସଦସ୍ୟ ସମ୍ବିତ ପାତ୍ରଙ୍କ ତାରକା ଚିହ୍ନିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ 2023 ପ୍ରଣୟନ କରାଯାଇଛି। ସେହି ଅନୁଯାୟୀ ପିଲାମାନଙ୍କ ଅନ୍ଲାଇନ୍ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଏହା ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରି ଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ବର୍ଷ ମଧ୍ୟରେ ଭାରତରେ ବନ୍ଦ କରି ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1ରୁ 3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଦାମନ ଦିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 24 ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମାଝୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ବାହୁଡ଼ା ଦୃଷ୍ଟିକୋଣରୁ ଯେଉଁ ସଂଖ୍ୟାରେ ଭକ୍ତମାନେ ଆସିବେ ଦର୍ଶନ କରିବାକୁ, ତାଙ୍କର କୌଣସି ଅସୁବିଧା ନ ହଉ, ତାଙ୍କୁ ସୁବିଧାରେ ଦର୍ଶନ କରିବେ ଏବଂ ସେଠି କୌଣସି ପ୍ରକାର ଶୃଙ୍ଖଳାଗତ ଦୃଷ୍ଟିରୁ ହଉ କିମ୍ବା ଦର୍ଶନ କରିବାର ସୁବିଧା ଦୃଷ୍ଟିରୁ ହଉ କୌଣସି ପ୍ରକାର ଯେମିତି ଅସୁବିଧା ହେବନି ସମ୍ପୂର୍ଣ୍ଣ ରୂପେ ନଜର ରଖାହେଇଛି। ପ୍ରୋଟୋକଲ୍ ଅନୁଯାୟୀ ରଥଯାତ୍ରାର ଭାଗ ଭାଗ କରିକି ବିଭିନ୍ନ ଦିଗକୁ ଶ୍ରୀଗୁଣ୍ଡିଚା ଦିନ ଯେମିତି ତାକୁ ମନିଟରିଂ କରାହେଇଥିଲା, ସମାନ ଭାବରେ ବାହୁଡ଼ା ଦିନ ବି ସେହିଭଳି ଭାବରେ ତାର ମନିଟରିଂ କରାଯିବ।
0: ପୁରୀଠାରେ 3 ରଥଙ୍କର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ।

0: ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ ସଂଖ୍ୟ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର, ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72 ସରକାରୀ ଆଇଟିଆଇ ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିଲେ। COVID-19କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକ୍ରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 12 ଗେଟ୍ ଦେଇ 2,02,068 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ଜୁଲାଇ ମାସ 22 ଭାରତର ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍ମରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ

0: ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907ରେ ମ୍ୟାଡାମ୍ ଭିକାଜି କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917ରେ ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଙ୍କେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921ରେ ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931ରେ ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ଜୁଲାଇ 22 ତାରିଖରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ୍ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ, ଧଳା ଶାନ୍ତି, ସତ୍ୟ ଓ ପବିତ୍ରତାର ସଙ୍କେତ ବହନ କରୁଥିବା ବେଳେ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଓ ସୁଜଳା ସୁଫଳା ଧରିତ୍ରୀକୁ ପ୍ରତିନିଧିତ୍ୱ କରୁଛି। 24ଟି ଅର ବିଶିଷ୍ଟ ଅଶୋକଚକ୍ର ନିରନ୍ତର ପ୍ରଗତି, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇ ରହିଛି। ଚେନ୍ନାଇର ସେଣ୍ଟ ଜର୍ଜ ପୋର୍ଟରେ ରହିଥିବା ଇତିହାସ ଆମ ଜାତିର କାହାଣୀକୁ ପ୍ରତିଫଳନ କରୁଛି। 12 ଫୁଟ ଲମ୍ବ ଏବଂ 8 ଫୁଟ ଚଉଡ଼ା ଏକ ଶୁଦ୍ଧ ରେଶମ ପତାକା ଭାରତୀୟ ସ୍ୱାଧୀନତା ଗ୍ୟାଲେରୀରେ ଝୁଲୁଛି। 1947 ଅଗଷ୍ଟ 15 ତାରିଖରେ ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଉଡ଼ାଯାଇଥିବା ପତାକାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଶାର ଏହା ହେଉଛି ଏକ ନିରବ ତଥା ଶକ୍ତିଶାଳୀ ପ୍ରମାଣ। 1947 ଅଗଷ୍ଟ 15 ତାରିଖ ସକାଳ 5:30ରେ ଉଡ଼ାଯାଇଥିବା ଏହି ପତାକା ଦିଗନ୍ତ ଉପରେ ଏକ ନୂତନ ଯୁଗର ସୂର୍ଯ୍ୟୋଦୟକୁ ପ୍ରତିପାଦନ କରୁଛି। ଶତାବ୍ଦୀର ଉପନିବେଶବାଦୀ ଶାସନକୁ ସହ୍ୟ କରିଥିବା ଏକ ଜାତି ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦ, ଗର୍ବ ଏବଂ ଆଶ୍ୱସ୍ତିର ମୁହୂର୍ତ୍ତ। ଆଜି ମଧ୍ୟ ଯେଉଁମାନେ ସେଣ୍ଟ ଜର୍ଜ ପୋର୍ଟ ସଂଗ୍ରହାଳୟ ପରିଦର୍ଶନ କରନ୍ତି, ସେମାନଙ୍କ ପାଇଁ ଏହି ପତାକା ସମ୍ମୁଖରେ ଦଣ୍ଡାୟମାନ ହେବା ଏକ ନମ୍ର ତଥା ସମ୍ମାନାସ୍ପଦ ଅଭିଜ୍ଞତା ଆଣିଥାଏ। ଭାରତୀୟ ଜାତୀୟ ପତାକା କେବଳ ଯେ ସ୍ୱାଧୀନତାର ପ୍ରତୀକ ତାହା ନୁହେଁ, ବରଂ ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇଥାଏ। ଭାରତୀୟ ପତାକା ସଂହିତା 2002 ତ୍ରିରଙ୍ଗାକୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନକୁ ପରିପ୍ରକାଶ କରେ। ଘରୋଇ, ସାର୍ବଜନୀନ ଏବଂ ସରକାରୀ ପ୍ରତିଷ୍ଠାନ ଦ୍ୱାରା ପତାକା ପ୍ରଦର୍ଶନ ସଂକ୍ରାନ୍ତ ନିୟମାବଳୀକୁ ଏହା ଦର୍ଶାଇବା ସହିତ ସମ୍ମାନର ସହିତ ବ୍ୟବହାରକୁ ସୁନିଶ୍ଚିତ କରୁଛି। ପରିବର୍ତ୍ତିତ ବିଶ୍ୱରେ ଭାରତୀୟ ଜାତୀୟ ପତାକା ଏକ ସ୍ଥିର ଆଶା ଏବଂ ବିଶ୍ୱାସର ପ୍ରତୀକ ହୋଇ ରହିଛି। ସଂଘର୍ଷ, ତ୍ୟାଗ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜସ୍ୱ ଉଦ୍ୟମରେ ସଳଖି ହୋଇଥିବା ଏବଂ ବିଶ୍ୱସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଦାବି କରିଥିବା ଏକ ଜାତିର ଅଦମ୍ୟ ମନୋଭାବକୁ ଏହି ପତାକା ସ୍ମରଣ କରାଇଥାଏ। ଦେଶକୁ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଓ ଆକାଂକ୍ଷାର ଏହା ହେଉଛି ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ଆଇବାକାଲି 11 ବଜେ ତକ ଦୁଇ ଗୃହ ହେଲା ମୁଲତବୀ। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତି ଆସିକରି ଭିନ୍ ଭିନ୍ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉର୍ ସାରା ଦେଶେ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ। ଏଥର ପୁରା ଖବର। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଆଉ ଅଲଗା କେତେଟା ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ଲୋକସଭା ଗୃହ କାର୍ଯ୍ୟ ଆଇବା କାଲି ତକ ମୁଲତବୀ ରଖାଯାଇଛି। ଲୋକସଭାନ ଆଜି ସକାଳ ବେଳା ଗୃହ କାର୍ଯ୍ୟ ମୂଲ ହେଉନୁସାର ବିରୋଧୀ ସଦସ୍ୟ ପ୍ରତିବାଦ କରିବାନୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକେ ନଜରଥି ରଖିକରି ଗୃହକେ ପହେଲା ମଇଦାନର 12:00 2 ବଜେ ତକ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟଥି ସହଯୋଗ କରବାର୍କେ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ବି କେନ୍ସି ପ୍ରକାରର ସୁଧାର ନାହିଁ ଆସିଥିବାରୁ ଲୋକସଭାକେ ଆଇବା କାଲି ତକ ମୁଲତବୀ ଘୋଷଣା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାତି ଆଲୋଚନା କରବାର୍କେ ପୂରାପୂରି ପ୍ରସ୍ତୁତ ଅଛନ୍। ହେଲେ ଗୃହନ ଆଲୋଚନା ଲାଗିଥିବା ବିଧି ଅନୁସାରେ ଇତାକେ ଗ୍ରହଣ କରାଯିବାର ଉଚିତ। ଆଲୋଚନାର ସମୟକେ ନେଇକରି ସବୁ ଦଳର ନେତାମାନଙ୍କ ଶ୍ରୀ ରିଜିଜୁ ପରାମର୍ଶ ମାଗିଛନ୍। ଦେଶର ଯୁଆନ ପିଢ଼ିଙ୍କର ଭବିଷ୍ୟତକେ ନଜରଥି ରଖିକରି ସବୁ ଅଂଶୀଦାରମାନଙ୍କ ସାଙ୍ଗେ ଅର୍ଥପୂର୍ଣ୍ଣ ଆଉ ଗଠନମୂଳକ ଆଲୋଚନା କରବାର୍କେ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍।
1: पूरी तरह से तैयार है और हमने पहले दिन से कहा है जब चर्चा होती है तो किसी नियम के तहत होना पड़ता है और इसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ରାଜ୍ୟସଭା ନଭିଲ ସମାନ ପରିସ୍ଥିତି ଦେଖିବାରକେ ମିଳିଥିଲା। ଗୃହ କାର୍ଯ୍ୟ ମୂଲ ହେଉନୁସାର ବିରୋଧୀମାନଙ୍କର ହୋହାଲ୍ଲା ଲାଗି ପହେଲା ମଇଦାନର 12 ବଜେ ତକ ଉପାଧ୍ୟକ୍ଷ ହରିବଂଶ ଗୃହକେ ମୁଲତବୀ ଘୋଷଣା କରିଥିଲେ। ପ୍ରଶ୍ନକାଳ ସଂସଦୀୟ କାମର ଗୋଟିଏ ଜରୁରୀ ଅଂଶ ହୋଇଥିବାରୁ ଇତି ସହଯୋଗ କରବାରକେ ସେ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ହେଲେ ବାରମ୍ବାର ଅନୁରୋଧ ଉତ୍ତରୁ ଭିଲ ପରିସ୍ଥିତି ପରିବର୍ତ୍ତନ ନାହିଁ ହେବାରୁ ଗୃହ କାର୍ଯ୍ୟକେ ଆଇବା କାଲି ତକ ମୁଲତବୀ ଘୋଷଣା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାହୁଡ଼ାଯାତ୍ରା ପ୍ରସ୍ତୁତି ବାବଦ ସମୀକ୍ଷା ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ହୋଇଯାଇଛି। ଆଇନ ଶୃଙ୍ଖଳା ଆଉ ସୁରକ୍ଷା କ୍ଷେତ୍ରରେ କେନ୍ସି ପ୍ରକାର ସାଲିସ୍ ନାହିଁ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭିଡ୍ ପରିଚାଳନା ଆଉ ସୂଚନା ସଞ୍ଚାର ଉପରେ ଅତ୍କା ଜୋର୍ ଦେବାରକେ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଇତାର ସହିତ ଭକ୍ତ ଆଉ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଆଉ ପୁଲିସ୍ର ମାର୍ଗଦର୍ଶିକା ପାଳନ କରବାରକେ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍। ଆଗ୍କେ ବାହୁଡ଼ାଯାତ୍ରା ସାଙ୍ଗେ ମହାପ୍ରଭୁଙ୍କର ସୁନାବେଶ ଆଉ ନୀଳାଦ୍ରୀ ବିଜେତି ସବୁ ନୀତିକାନ୍ତି ଯେନ୍ତା ଠିକ୍ ଭାବେ ହେବା ସେଥିଲାଗି ଖାସ୍ ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମିଆତି ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ଦୁଇଜଣଙ୍କର ଜୀବନ ଯିବାର ଘଟଣାଟି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବାର ସହିତ ତାଙ୍କର ପରିବାର ଲୋକର ଲାଗି ସମବେଦନା ଜଣାଇଛନ୍। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ବାବଦେ ବିସ୍ତୃତ ତଥ୍ୟ ରଖିଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ଭିନ୍ ଭିନ୍ ପ୍ରସ୍ତୁତି ବାବଦେ ସୂଚନା ଦେଇଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହିକରି ବାହୁଡ଼ା ଆଉ ସୁନାବେଶ ପରିଚାଳନା ବାବଦେ ମତାମତ ଦେଇଥିଲେ। ପୁରୀ ଶରଧାବାଲିନ ଆଜି ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ଗଲାକାଲ ଦେବୀ ସୁଭଦ୍ରାଙ୍କର ରଥ ଦର୍ପଦଳନର ଦକ୍ଷିଣ ମୋଡ଼ କରାଯାଇଥିଲା। ଜବର ବର୍ଷା ଲାଗି ରଥମାନଙ୍କର ଇନିଧିକେ ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ ନୀତି ହେବା ଋତୁରୁ ମହାପୁରୁମାନଙ୍କର ବାହୁଡ଼ାଯାତ୍ରା ଲାଗି ପ୍ରସ୍ତୁତି ମୂଲିଛି। ଆଇବା ଶୁକ୍ରବାର ଦିନ ପହପହ 4 ବଜେ ମହାପୁରୁମାନଙ୍କର ମଙ୍ଗଳାଳତୀ ଉତ୍ରୁ ମୈଲମ ତଡ଼ପ ଲାଗି ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇକରି ପହପହ 5 ବଜେ ତକ ବେଶ ଶେଷ କରାଯିବା। ତାର ଉତ୍ତରୁ ମଇଦାନର 12 ବଜେନୁ 2:30 ବଜେ ଭିତରେ ବାହୁଡ଼ା ପହଣ୍ଡି ଆଉ 3:30 ବଜେ ଗଜପତି।

ରାଜାଙ୍କ ଛେରା ପହରା ନୀତି ହେବା। ଉପରବେଲା 4 ବଜେ ଚାରମାଳ ହିଟା ଆର୍ ଘୋଡ଼ା ଲଗାଯିବା ଋତୁରୁ ରଦ୍ଘିଚା କାମ ମୁଲ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନୋମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 24 ତାରିଖ ତକ ଲୁକେ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। 2036 ମସିହା ତକ ବିକଶିତ ଓଡ଼ିଶା ଗଠନ୍ତି ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତି ଆସିକରି ଶ୍ରୀମତୀ ପରିଡ଼ା ଆଜି ଭବାନୀପାଟଣା ସହିଦ ରେଣ୍ଡୋମାଝି ମେଡିକାଲ କଲେଜ ସମ୍ମିଳନୀ କକ୍ଷନ ହୋଇଥିବା ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। ବ୍ଲକସ୍ତରୀୟ ମହାସଂଘ BLF ହେଉଛି ସବୁ SHG ଆଶାର କେନ୍ଦ୍ର। ସୁଭଦ୍ରା ଯୋଜନାର ଆର୍ଥିକ ସାହାଯ୍ୟ ବ୍ୟବହାର କରିକି ମହିଳାମାନେ ଯେନ୍ତା ଉଦ୍ୟୋଗୀ ହୋଇକରି ନିଜର କମାନୀ ବଢ଼େଇ ପାରିବେ ସେଥିଲାଗି BLF ମୁଖିଆ ଭୂମିକା ନେବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ମହିଳାମାନଙ୍କର ସଶକ୍ତିକରଣ ଲାଗି RF ପାଣ୍ଠିକେ 15,000-30,000 ଟଙ୍କା ଆଉ CIFK 35,00,000-60,00,000 ଟଙ୍କାକେ ବଢ଼ାଯାଇଛି। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ 9,03,50,000 ଟଙ୍କା ତିତିଆର ଜିଲ୍ଲାର ଭିନ୍ ଭିନ୍ ସୁଭଦ୍ରା ଶକ୍ତି ପ୍ରକଳ୍ପ ଉଦ୍ଘାଟନ କରିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା ଆଜୀବିକ ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଆଉ ମିଲେଟ୍ ଅନ୍ ହ୍ୱିଲ୍ର ବିଲ୍ ଶୁଭାରମ୍ଭ କରିଛନ୍। ସମ୍ମିଳନୀତି କଳାହାଣ୍ଡି ନବରଙ୍ଗପୁର କୋରାପୁଟ ନୂଆପଡ଼ା ମାଲକାନଗିରି ବାଗେ 5 ଜିଲ୍ଲାର 561 ଜଣ BLF କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଯୋଗ ଦେଇଥିଲେ। ତାର ଉତ୍ତରୁ ଉପମୁଖ୍ୟମନ୍ତ୍ରୀ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଆଇବାକାଲ ସେ ରାବଣଧାରା ଆଉ ଫୁଲିଝରନ୍ ବାଗିର ପର୍ଯ୍ୟଟନସ୍ଥଳୀ ଗସ୍ତ କରିବାର ସହିତ ଅଙ୍ଗନବାଡ଼ି କର୍ମୀ ଆଉ ମହିଳା ଆଉ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆମର ଦେଶର ସାଂସ୍କୃତିକ ବିବିଧତା ଆଉ ଏକତା ଲାଗି 1947 ମସିହା ଆଜିର ଦିନେ ଭାରତୀୟ ସମ୍ବିଧାନ ସଭା ଜାତୀୟ ପତାକାକେ ଅପନେଇଥିଲା। ଏ ଦିନକେ ସୁର୍ତ୍ତା କରିକି ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। ଆମର ଜାତୀୟ ପତାକାକେ ତ୍ରିରଙ୍ଗା ବୋଲି କୁହାଯାଇସି। ତ୍ରିରଙ୍ଗାର ଉପର ଭାଗତି ଥିବା ନାରଙ୍ଗୀ ରଙ୍ଗ ଦେଶର ଶକ୍ତି ଆଉ ସାହସର ପ୍ରତୀକ ହୋଇଥିବାର ବେଳେ ମଝିର ଧୂପ ରଙ୍ଗ ଶାନ୍ତି ଆଉ ସତ୍ୟର ପ୍ରତୀକ ଆଉ ତଲ ଭାଗର ଶାଗୁଆ ରଙ୍ଗ ଦେଶର ବିକାଶ ଆଉ ଉର୍ବରତାର ପ୍ରତୀକ ଏ। ମଝି ଥିବା ନୀଳିଆ ରଙ୍ଗର ଅଶୋକ ଚକ୍ରତି ଥିବା 24 ଅଖ ନିରନ୍ତର ପ୍ରଗତିର ପ୍ରତୀକ ଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ତ୍ରିରଙ୍ଗାକେ ସବୁ ନାଗରିକମାନଙ୍କ ସାଙ୍ଗେ ଯୋଡ଼ବାର ଲାଗି ପତାକା ନିୟମାବଳୀ ସରଳୀକରଣ ଆଉ ହର୍ ଘର ତ୍ରିରଙ୍ଗା ଅଭିଯାନ ସାରା ଦେଶେ ରାଷ୍ଟ୍ର ଚେତନାକେ ଉଜ୍ଜୀବିତ କରିଛି। ରେଳ ଷ୍ଟେସନ୍ଥି ଯାତ୍ରୀଙ୍କ ସୁରକ୍ଷାକେ ନଜରଥି ରଖିକରି ପୂର୍ବତଟ ରେଳବାଇ ତରଫ କୃତ୍ରିମ ବୁଦ୍ଧିମତା AI ରୋବୋଟିକ୍ ସେବା ମୁଲ ହେଇଛି। ପହିଲା କ୍ଷେପ୍ତି ପୁରୀ ରେଳ ଷ୍ଟେସନ୍ ଇଟାକେ ମୁଲ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବାର ତକ୍ ଇ ରୋବୋଟ୍ ପୁରୀ ନ ରହିବା। ତାର ଉତ୍ତରୁ ଭୁବନେଶ୍ୱର ରେଳ ଷ୍ଟେସନ୍ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବା। 40,00,000 ଟଙ୍କା EAI ରୋବୋଟ୍ଥି 7 360° କ୍ୟାମେରା ଲାଗିଛି। ଯାତ୍ରୀମାନଙ୍କର ସୁରକ୍ଷା ଦିଗେ ଇଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ବୋଲି ରେଳବାଇ ତରଫ କୁହାଯାଇଛି। ସ୍ୱାଧୀନତା ସଂଗ୍ରାମୀ ଆଉ ସେବା ସମର୍ପଣର ପ୍ରତୀକ ରମାଦେବୀ ଚୌଧୁରୀଙ୍କର ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଭୁବନେଶ୍ୱର ବିଧାନସଭା ପାସେ ଥିବା ତାଙ୍କର ପ୍ରତିମୂର୍ତ୍ତି ଏ ଅବସରରେ ଗୋଟିଏ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ଉପସ୍ଥିତ ରହିକରି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସମ୍ବଲପୁରଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଲାଗି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କର ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏ ବଛର ସକାଳର 5 ବଜୁ ମହାନଗର ନିଗମ ଇଲାକାନ ରାମଧୁନ ପରିବେଷଣ ହେବାର ସହିତ ସକାଳର 9:15 ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ଇତାର ସହିତ ସବୁ ସରକାରୀ ଆଉ ବେସରକାରୀ ଅନୁଷ୍ଠାନ ସକାଳର 7:00-7:30 ଭିତରେ ଜାତୀୟ ପତାକା ଉତ୍ତୋଳନ କରାଯିବା। ଛାତ୍ରଛାତ୍ରୀମାନଙ୍କ ଲାଗି ଭିନ୍ ଭିନ୍ ପ୍ରତିଯୋଗିତାର ଆୟୋଜନ କରାଯିବାର ସହିତ ଅଗଷ୍ଟ 1, 12 ଆଉ 13 ରିଜର୍ଭ ପୁଲିସ ଗ୍ରାଉଣ୍ଡନ ପ୍ୟାରେଡ୍ ଅଭ୍ୟାସ କରାଯିବା ବୋଲି ବୈଠକରୁ ଜଣାପଡ଼ିଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ତାର ପାଖର ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସାଙ୍ଗେ ଦକ୍ଷିଣ ଓଡ଼ିଶା ଛତିଶଗଡ଼ ଆଉ ମଧ୍ୟପ୍ରଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ କେନ୍ଦୁଝର ଜିଲ୍ଲା

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଯୁଗ ସହ ତାଳ ଦେଇ ହୋ ଶ୍ରୋତାର ମନକୁ ଚାହି ପରମ୍ପରା
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି। ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟ ଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନି ଭୋଟରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଦୁଇଥରରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା 6 ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ବନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସ୍କୋପଜେ ସହରସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ, କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା, ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ମାସିଡୋନିଆକୁ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60ରୁ 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60ରୁ 62କୁ ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 5,64,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ ଶିବିର ଏବଂ 202 ରିଲିଫ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000ରୁ ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଲୋକ ଅଟକି ରହିଥିଲେ। ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ, ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ

0: କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟରରୁ ଅଧିକ ରେଳପଥରେ ଚତୁର୍ଥ ପର୍ଯ୍ୟାୟ କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରେଳପଥ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 2014-15 ଆର୍ଥିକ ବର୍ଷରେ 135 ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ମାତ୍ର 2 ଦୁର୍ଘଟଣା ଘଟିଥିବା ନେଇ ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ପ୍ରସ୍ତୁତ ଦେଶର ଦ୍ୱିତୀୟ ମାହି ଶ୍ରେଣୀର ଆଣ୍ଟି ସବ୍ମେରିନ୍ ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍ ନୌସେନାରେ ସାମିଲ ହୋଇଛି। କର୍ଣ୍ଣାଟକର କରୱାର୍ଠାରେ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ଯୁଦ୍ଧପଥ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ସଂସଦ ଅଭିମୁଖେ ଗତ ସୋମବାର ଶୋଭାଯାତ୍ରା ଅବସରରେ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ ନେଇ ଆଗତ ଏକ ମାମଲାର ପ୍ରାଥମିକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ତଥା ଭିଡ଼ିଓଗ୍ରାଫି ଆଧାରରେ ମାତ୍ରାଧିକ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି 11 ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ଆଧାରିତ ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରାଥମିକ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁ ଯୁକ୍ତି ଉପସ୍ଥାପନ କରିଛନ୍ତି। 2 ବର୍ଷ ମଧ୍ୟରେ ଦେଶରେ 50 ଓଟିଟି ପ୍ଲାଟଫର୍ମକୁ ସରକାର ବନ୍ଦ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଅଭିଯୋଗ ନେଇ ସେହି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି। ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ଚାଲେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୋଜ 8,50,00,000 ଟଙ୍କା ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ।
3: ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟେ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ, ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟେ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ, ଗୋଟେ ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ, ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବପର ହୋଇପାରିଛି। କେବଳ ରାସ୍ତାର ପ୍ରଶସ୍ତୀକରଣ ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ।

0: ଦାଦା ଜୁହାର।
1: ଜୁହାର ବାବୁ, ଜୁହାର ଜୁହାର।
0: ଆର ଦାଦା?
1: ହଁ ଭାଇ, ଚାଲିଛେ ହେନ୍ତା।
0: ସୁଖେ ଦୁଃଖେ ବୋଲ?
1: ହଁ, କାଁ କରବ, ଦେଖୁଛ କି ନିଜେ ବର୍ଷା ଯେ ନି ହୁଏ ବୋଲୁଥିଲେ, ଯେନ୍ ରକମେ ବର୍ଷୁଛେ କାଁ ହଉ, ନି ହୁଏଟା ହୁଏ ହୁଏ ନୁ ହେଇଗଲା ନ ଆଗ୍କେ।
0: ଏନ୍ତା ବର୍ଷିବା ଯେ ନି ଆମେ ଏକା ବିଦ୍ବିତା ବି ହେଇଯିମା ଦାଦା।
1: ହଁ, ବାକି କିନ୍ତୁ କଥା ହଉଛେ ବାବୁ, ବର୍ଷାଟା ବର୍ଷା ଏ ବାବୁ, ଆମର ଭରସା ଏ, ଯେହେତୁ ଇନ୍ଦ୍ର ଆଶ୍ରି ଜମି ଆମର, ବୁଝିଲ କି ନି? କିନ୍ତୁ ଚାଷୀ ଭାଇମାନେ ଯେନ୍ ଯେନ୍ ଜମି ହେତେ ଯେନ୍ ଆଣ୍ଟ ମାନେ ପଡ଼ିଆ ପକେଇ ଦେସନ୍, ସେ ଆଣ୍ଟ ଗୁଡ଼ା ମାନଙ୍କୁ ବି ହେତେ ଚାଷ ହେବାର କଥା, ବୁଝିଲ କି ନି?
0: ହଏ ଦାଦା, ଆଣ୍ଟ ମାନେ ଯେନ୍ ପଡ଼ିଆ ନେଇ ପଡ଼ିଯାଉଛେ କେଁ, ହେତି ଆମେ ଯଦି ଭିନେ ଭିନେ ଚାଷ କର୍ମା, ନିହାତି ଆମେ ଲାଭବାନଟା ହେଇପାର୍ମା ଦାଦା। ହେତିର୍ ଲାଗି ତ ଗୁଟେ ଚାଷ ଅଛେ ଦାଦା, ଯେନ୍ ଆମର ଯେନ୍ ମେକା ଚାଷ୍ଟା, ଏଇଟା ଗୁଟେ ଲାଭଜନକ ଚାଷ୍ଟେ କି ନି?
1: ନିହାତି ନିହାତି ବାବୁ, କାଁକିରି ବେଲେ କମ୍ ପରିଶ୍ରମ ଆରୁ ଅଧିକା ଲାଭ
0: ହୁଏ ପରେ।
1: ତାର୍ପରେ ଦୁଇ ନମ୍ବର କଥା ହେଲା, ଆର୍ ଗୁଟେ ଯେନ୍

0: ତେବେ ମିଠା ମେକା ବୋଲୁଛନ୍, ସେଟା ତ ଯହ ପଇସା ବିଏ
1: ହଏ ପରେ,
0: ଆର୍ ସେଠି ଚାଷୀ ଭାଇମାନେ ଯେନ୍ ରକମେ ପରିଶ୍ରମ କରୁଛନ୍ ସେଥିରେ ଭଲ ଦୁଇ ପଇସା ଲାଭ ଗଲେ ମିଲି ପାରୁଛେ।
1: ହଏ
0: ଗୋଟେ କାମ କରୁନ ବାବୁ, ଆଜି ଟିକେ ମେକା ଚାଷର କଥା ପକଉ ବୈଠକି ଦି।
1: ଏଥିର୍ଲାଗି ତ ଦାଦା ଆଜ୍ଞା ଜଣଙ୍କର ସାଙ୍ଗେ ମୁଁ ଯୋଗାଯୋଗ କରିଛେ।
0: କାହାର ସାଙ୍ଗେ କଥା ହେଇଛ?
1: ବନମାଲି ପୁଟା, ଅବସରପ୍ରାପ୍ତ କୃଷି ଅଧିଦର୍ଶକ, ପାଟନାଗ।
0: ଠିକ ଅଛେ, ବନମାଲି ଆଜ୍ଞାଙ୍କର ସାଙ୍ଗେ କଥା ହଉଁ ମେକା ଚାଷ ବାବଦକେ। ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା।
2: ହଁ ଆଜ୍ଞା, ଜୁହାର ଜୁହାର।
0: ଯା ହଉ, ଆପଣଙ୍କ ସାଙ୍ଗେ ଆଜି କଥାବାର୍ତ୍ତା ହେବାର ଲାଗି ସୁଯୋଗଟେ ମିଳିଲା। ଆପଣଙ୍କ ସାଙ୍ଗେ ଆଜି କଥା ଆମେ ବୋଲିକରି ଆମେ ଭାବୁଥିଲୁ ଫୋନ୍ ଥି। ଯା ହଉ ଯେ ଆଜ୍ଞା, ଦେଖୁନ୍ ଆମର ଅଞ୍ଚଳରେ ଯେନେ ଯେନ୍ତା ସୁବିଧା ଅଛେ, ଚାଷୀ ଭାଇମାନେ ପ୍ରାୟ ସିଦିନିଆ ମେକା ଚାଷ କରସନ୍।
2: ଆଜ୍ଞା।
0: ତ ଆଜ୍ଞା, ଇହାଦେ ବି ତ ମେକା ଚାଷ ହେଇପାର୍ବା? ଏବେ ତ ଆଜ୍ଞା ମାନେ କହୁଛନ୍ ଯେ ବଛରକ ତିନ ଥର ମେକା ହେଇପାର୍ବା ବୋଲିକରି। ଆଜ୍ଞା ଆଜ୍ଞା। ତ ଆଜ୍ଞା, ଇହାଦେ ଯେନ୍ ଚାଷୀ ଭାଇମାନେ ମେକା ଚାଷ କରବେ, ପ୍ରକୃତରେ ମେକା କରବାର୍ ଲାଗି ଠିକ୍ ସମୟ ହେଲାନ କି ନାଇଁ, ତାର ସମୟ ଠିକ୍ ଆଏ କି ନାଇଁ, ଆର୍ ଜମି ପ୍ରସ୍ତୁତ କେନ୍ତା କରି କରବେ, ଆମର ଚାଷୀ ଭାଇମାନଙ୍କୁ ଟିକେ କହିଦେବେ ତ?
2: ଆଜ୍ଞା, ମେକା ଚାଷ ତ ବର୍ଷ ସାରା ହେଇପାରୁଛି।
0: ଆଜ୍ଞା,
2: ଆମେ ତିନିଟା ଋତୁରେ ବି କରିପାର୍ମା। ଆଉ ବର୍ଷା ଋତୁରେ ବି କରିପାର୍ମା, ଜୁନ୍ ମାସେ, ଶୀତ ଋତୁରେ ବି ଆମେ କରିପାର୍ମା, ଜାନୁଆରୀ ମାସେ। ଆଉ ଖରା ମାସେ ଯେନ୍ଟା କରୁଛୁ, ସେଟା ପାଣି ଟିକେ ସୁବିଧା ଥିବାର ଅଛି, ଆର୍ ମାଟ ଟିକେ ପାଣିକେ ଧରି ପାରୁଥିବାର କଥା।
0: ଆଜ୍ଞା ଆଜ୍ଞା ଆଜ୍ଞା।
2: ଏଥିଲାଗି ଆମେ ତିନି ଥର ବି ଆମେ କରିପାର୍ମା। ଏ ଚାଷ କରିବାର ପୂର୍ବରୁ ଆମେ ଜମିକେ ଭଲ ଭାବେ ଟିକେ ଜୁତବାର୍କେ ପଡ଼ବା।
0: ଆଜ୍ଞା।
2: ଜୁତି ସାରିଲା ପରେ ଆମେ ଶେଷ ଜୁତ ଯେତେବେଳେ କରିସାରମା, ସେ ଟାଇମରେ ଆମକୁ 20-25 କ୍ୱିଣ୍ଟାଲ ଖତ ଦରକାର।
0: ଆଜ୍ଞା।
2: ଖତ ଦେଇକରି ତାପରେ ଆମେ ମଞ୍ଜି ଲଗାମା।
0: ଆଜ୍ଞା।
1: ତ ମଞ୍ଜି କଥା ଯେନ୍ କହିଲେ ପୁଟା ଆଜ୍ଞା, କିସମ ଜାଣିକରି ଆମର ଚାଷୀ ଭାଇ ମାନେ ଭିନ୍ନ ଭିନ୍ନ ମାନେ ଚାଷଟା କରିଥିସନ୍ ତାଙ୍କର କ୍ଷେତେ ବୋଲୁନ୍, ତ ମେକା କଥା ଯଦି ପଡ଼ିଛେ ବୋଲେ କେନ୍ କେନ୍ କିସମ ଯଦି ଆମେ ଆନ୍ମା ମାନେ ଭଲ କରି ଚାଷ କରିପାର୍ମା? ଆଜ୍ଞା,
2: ଆମର ତ ମେକା ଦୁଇ ପ୍ରକାର ଅଛି, ଅମଳକ୍ଷମ ଆଉ ଶଙ୍କର ଜାତୀୟ।
0: ଆଜ୍ଞା।
2: ଅମଳକ୍ଷମ ବୋଲେ ଯେନ୍ଟା ଇମ୍ପ୍ରୁଭ ଭେରାଇଟି, ଆର୍ ଗୋଟେ ହଉଛି ହାଇବ୍ରିଡ୍ ଭେରାଇଟି, ଯେନ୍ଟା ଶଙ୍କର କିସମଟା। ଇତାର ଭିତରୁ ଅଛି ଆମର ଅମଳକ୍ଷମରେ ଅଛି ନବଜୋତ, ପ୍ରଗତି, ବିଜୟା କମ୍ପୋଜିଟ, ଉଷା କମ୍ପୋଜିଟ, ଧୱଲ କିରଣ, ଇଟା ଅଛି ସବୁ ଆମର ଅମଳକ୍ଷମ ଭେରାଇଟି। ଆର ଶଙ୍କର କିସମରେ ଅଛି ଆମର ଡେକାନ 103, ଡେକାନ 115, ଡେକାନ 107, ଡେକାନ 109, ଗଙ୍ଗା 11, X3342, RU311, BIO9681, PSC705, ଇଟା ସବୁ ଅଛି ଶଙ୍କର ଜାତୀୟ ଭେରାଇଟି। ତାର ସାଙ୍ଗେ ଆଜ୍ଞା ଆର ଗୋଟେ ଆମର ମେକାରେ ଅଛି, ଯେନ୍ଟାକି ଆମେ କହୁଛନ୍ତି ସୁଇଟ କର୍ନ।
0: ହଁ ହଁ,
2: ସୁଇଟ କର୍ନ ଗୋଟେ ଅଛି ମଧୁର ମକା।
0: ହଏ ହଏ ହଏ।
2: ସେ ଭେରାଇଟି ପ୍ରାୟ ବେଶୀ ହଉଛି ଆମର ମାଧୁରୀ ଆଉ ପ୍ରିୟା ବୋଲି ଦୁଇଟା କିସମ ଅଛି। ସେ କିସମଙ୍କ ନାଁ ହଉଛି VL82, HIMO129, VL16, ଏଇଟା ହଉଛି ମଧୁର ମକା ବା ସୁଇଟ କର୍ନ।
0: ଏଇଟା ତ ଆଜ୍ଞା କିସମ ଗଲା ଆଜ୍ଞା, ପ୍ରକୃତରେ କେତେ କେତେ ବିହନ ଲାଗବା ଆରୁ କେନ୍ତା କିରି ଜଗା ହବା?
2: ଆଜ୍ଞା ଆଜ୍ଞା,
0: ଏ କଥା ଟିକେ କହିବେ ତ ଆଜ୍ଞା?
2: ଏଇଟା ହଉଛି ଆମର ମେକା ଏକରକ 6 kg ଦରକାର ହଉଛି ବିହନ ଆମକୁ।
0: ଆଜ୍ଞା ଆଜ୍ଞା।
2: ବୁଣିଲା ଟାଇମରେ 6 kg, ଆର୍ ବିହନ ବୁଣବାର ପୂର୍ବରୁ ଆମକୁ ବିଶୋଧନ କରବାର୍କେ ପଡ଼ବା, ଯେନ୍ଟାକି ବିଶୋଧନ ମେଡିସିନ ହଉଛି ଥିରାମ ଆଉ କାର୍ବାଣ୍ଡିଜିମ, ସେଟା 3 gram ଲେଖା ପର କିଲୋ, ବୋଲେ ଗୋଟେ କେଜି ବିହନକେ 3 gram ଥିରାମ ବା କାର୍ବାଣ୍ଡିଜିମ ଲାଗ୍ବା।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ବିହନ ବିଶୋଧନ କରବାରଟା ବୋଲି,
2: ବିଶୋଧନ କରବାର ଲାଗି।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ତ ଦେଖୁନ ଆଜ୍ଞା, ବିହନ ବିଶୋଧନ କରି ସାରିଲା ପରେ
2: ଆଜ୍ଞା
1: ଆମେ ତ ଯୋଗାମା ଆଜ୍ଞା, ଯୋଗେଇ ସାରିଲା ପରେ ସବୁଠୁ ବଡ଼ କଥା ହେଉଛି ଆଜ୍ଞା, ଆମେ ଯେନ୍ ଭିନ୍ନ ଭିନ୍ନ ଯେନ୍ ଖାଦ୍ୟ ସାର ଯେନ୍ ପ୍ରୟୋଗ କରସୁ ଆଜ୍ଞା, ତ ଆମେ ଯେନ୍ ଖାଦ୍ୟ ସାର ଯେତେବେଳେ ଆମେ ପ୍ରୟୋଗ କର୍ମା, କେତେ ପରିମାଣରେ ପ୍ରୟୋଗ କର୍ମା, ତାର ପ୍ରୟୋଗ କେନ୍ତା ହିସାବରେ କର୍ମା ଆଜ୍ଞା?
2: ଦେଖୁନ୍, ଇଟା ଆମେ ସାର ଦେବାର ପୂର୍ବରୁ ମୁଁ କହିମି ଆଉ ଗୋଟେ ଜିନିଷଟେ, ଆମେ ଧାଡ଼ିକେ ଧାଡ଼ି ତାର ଦୂରତା
0: ଆଜ୍ଞା,
2: ଗଛର ଦୂରତା 60 cm ବା କେତେ ହେଲା ଫୁଟେ, ଆର ଗଛେ ଗଛ 6 ଇଞ୍ଚ, ଇଟା ଆମକୁ ନିହାତି କରବାର୍କେ ପଡ଼ବା ସ୍ପେସିଂଟା।
0: ଆଜ୍ଞା।
2: ଆଉ ଆମର ଗଛ ହାରାହାରି ଏକର ପ୍ରତି 22000 ରୁ 27000 ଗଜ।

0: ରହୁଛି,
1: ଏଇଟା
0: ଆମେ ଗାଡ଼ି ଟାଣିକରି ଯୋଗାମା। ଏଥିର୍ ଲାଗି ଆମକୁ ସାର ଲାଗୁଛି ଏକର ପ୍ରତି ଆମର ଗୋଟେ ଏନ୍ପିକେ, ଚାଷୀ ମାନେ ବି ଜାଣିଲେ ନେବେ ଏନ୍ପିକେ ବୋଲି ଗୋଟେ ଅଛି, ନାଇଟ୍ରୋଜେନ ଫସ୍ଫରସ ଆଉ ପଟାସ, 8 କେଜି ନାଇଟ୍ରୋଜେନ 16 କେଜି ଫସ୍ଫରସ 16 କେଜି ପଟାସ ଲାଗ୍ସି ଆମକୁ, ତାହାକେ ଆମେ ଏନ୍ପିକେ ଅଲଗା ଅଲଗା ଭାଗ କରି କରି ଦେମା। ଆମେ ଯଦି ଇଫ୍କୋ ପକାମା, ଇଫ୍କୋ ସାର ଏନ୍ପିକେ ହେତି ଅଛେ 10, 26, 26 ଇଫ୍କୋରେ, ସେ ଜାଗାରେ ଆମେ କାଁ କର୍ମା 62 କେଜି ଦେମା ଏନ୍ପିକେ ଇଫ୍କୋ ଆଉ 4 କେଜି ୟୁରିଆ ଦେଇଦେଲେ ଆମେ 10, 26, 26 ସାଙ୍ଗେ ସମାନ ହେଇଯିବା ସେଟା ଯଦି ଇଫ୍କୋ ଦେମା ଆମେ। ଯଦି ଆମେ ଡିଏପି ଦେମା, ପଟାସ ଦେମା, ୟୁରିଆ ଯଦି ଅଲଗା ଅଲଗା ଦେମା, ତାହେଲେ ଆମକୁ ଏକର ପ୍ରତି 35 କେଜି ଡିଏପି, 27 କେଜି ମ୍ୟୁରେଟ୍ ଅଫ୍ ପଟାସ ଆଉ 4 କେଜି ୟୁରିଆ ଲାଗ୍ବା। ଏଟା ଯେତେବେଳେ ଆମେ ଜଗାମା, ଜଗାଲା ଟାଇମ୍ରେ
1: ଆଜ୍ଞା
0: ହେଲା, ତାପରେ ଆମେ କାଁ କର୍ମା ଗଛକେ 21 ଦିନ ହେଇଗଲେ, 3 ସପ୍ତାହ ଗଛ, 3 ସପ୍ତାହ ହେଇଗଲେ ଆମେ ଯେତେବେଳେ କୁଡ଼ା ଖୁସା ନେଇ କର୍ମା
1: ଆଜ୍ଞା, ଆଜ୍ଞା
0: ସେ ଟାଇମ୍ରେ 16 କେଜି ନାଇଟ୍ରୋଜେନ ବା 35 କେଜି ୟୁରିଆ ଦେବାର୍କେ ପଡ଼୍ବା। 16 କେଜି ନାଇଟ୍ରୋଜେନ ଆମେ ହିସାବ କରିଦେମା ହେଲେ 35 କେଜି ୟୁରିଆ ହେବା
1: ଆଜ୍ଞା।
0: ସେ ଟାଇମ୍ରେ ତାପରେ କାଣା ହେବା, ଫୁଲ ହେବା, ତାପରେ ଏରା ଫୁଲ ଯେତେବେଳେ ଆଇବା ଆମକୁ 8 କେଜି ଯବକ୍ଷାରଜାନ ଦେବାର୍କେ ପଡ଼୍ବା, 8 କେଜି ଯବକ୍ଷାରମାନ 17 କେଜି ୟୁରିଆ ପ୍ରୟୋଗ କରବାକେ ପଡ଼୍ବା। ଇଟା ଅମଳ କ୍ଷମତା କହିଲି। ଯଦି ଆମେ ଶଙ୍କର ଜାତୀୟ ବା ହାଇବ୍ରିଡ଼ଟା ଆମେ ଚାଷ ଯଦି କର୍ମା, ଆମକୁ ତାର ଦେଢ଼ ଗୁଣା, ଯେତେ ସାର ପକେଇଛୁ ଆମେ ତାର ଦେଢ଼ ଗୁଣ ଲେଖାନ ହିସାବ କରିକରି ପକାବାର୍କେ ପଡ଼୍ବା। ଯଦି ଆମେ ଶଙ୍କର ଜାତୀୟ ମେକା ଚାଷ କର୍ମା,
1: ଆଜ୍ଞା ଆଜ୍ଞା। କିନ୍ତୁ ଇଠାନେ ଆର ଗୋଟେ କଥା ଆଜ୍ଞା, ଦେଖୁନ୍ ବର୍ଷା ଦିନେ ଯେନ୍ସି ବି ଚାଷ୍ କରୁ ସେନେ ଲଟା ବୁଟା ଟିକେ ବହୁତ ହେଇଯାଏସନ୍, ତାର ଦମନ କେନ୍ତା କିରି ଆମର ଚାଷୀ ଭାଇ କରବେ, ଆର ଲଟା କେନ୍ତା କିରି ନି ଆଖିରିବା, ସେଥିରେ ଆୟ ଉପରେ ଟିକେ ଚିନ୍ତା କରବା ପଡ଼ବା।
0: ହେଟା ବି ଅଛି ଯେ ଆମକୁ ଲଟା ଦମନ ଦୁଇ ପ୍ରକାର ଅଛି ଆଜ୍ଞା, ଗୋଟେ ଆମର ଅଛେ ରାସାୟନିକ ଉପରେ ଅଛେ, ଆର ଗୋଟେ ଅଛି ଯେନ୍ଟାକି ମେନୁଆଲି ଆମେ ନିଜେ ଯେନ୍ଟାକି କରିପାରୁ, କୁଡ଼ା ଖୁସା କରିକରି ମାରିପାରୁ
1: ଆଜ୍ଞା। ଆଜ୍ଞା ଆଜ୍ଞା
0: ଗଛ ଯେତେବେଳେ 3 ସପ୍ତାହ ହେଇଯିବା ସେ ଟାଇମ୍କେ ଆମେ ଟିକେ ହୁଡ଼ା ଟେକି ଦେମା, ହୁଡ଼ା ଟେକି ଦେଲେ କାଁ ହେବା ଲଟା ସବୁ ଯାକ ମରିଯିବା, ଏଇଟା ଗୋଟେ ପ୍ରକାର ଅଛି। ତାପରେ ଆଉ ଗୋଟେ ଅଛି ଆମେ ରାସାୟନିକ ଉପାୟରେ, ଯେନ୍ଟାକି ରାସାୟନିକ ଔଷଧ ଆମର ଦୋକାନରେ ମିଳୁଛେ ସେ ଉପାୟରେ ବି ଆମେ କରିପାର୍ମା। ବିହନ ବୁଣବାର 2-3 ଦିନ ଭିତରେ ଏକର ପ୍ରତି ଆମକୁ ଗୋଟେ ଆଟ୍ରାଜିନ ବୋଲି ଘାସ ମରା ମିଳୁଛେ, 200 ଗ୍ରାମ ଲାଗ୍ବା। ସେଟା ବେଳେ ମାଟିର ବତର ଥିବାର ଅଛି, ମାଟି ଟିକେ ଓଦା ଥିଲେ ଯେ ହିଁ ସେ ଘାସ ମରା ମାନେ କାମ କର, ଓଦା ମାଟିରେ ମିଶେଇ ଦେଇକରି ସେଟାକେ ଚାରିଆଡେ ବିଛେଇ ଦେବାରକେ ପଡ଼୍ବା ଆମର ମକା ଜମିରେ, ଇଟା ଗୋଟେ ଅଛେ। ତାପରେ ପାଣିଆ ଉଷ ବି ଅଛେ ଘାସ ମରା, ପାଣିଆ ଅଛେ ଆଲା କ୍ଲୋର ବୋଲି ଗୋଟେ, ଆଲା କ୍ଲୋର ହଉଛେ 400 ml ଲାଗ୍ସି, 400 ଲିଟର ପାଣିରେ ସ୍ପ୍ରେ କରବାର୍କେ ପଡ଼୍ବା। ଇଟା ଆଟ୍ରାଜିନ ଦିଅନ୍ କିମ୍ବା ଆଲା କ୍ଲୋର ଯେନ୍ଟା ହେଲେ ଗୁଟେ ଦେବେ, ଏଟା ଦେଲା ପରେ ମାଟିର ବତର ଥିଲେ ସବୁ ଲଟା ସବୁ ଯାକ ମରିଯିବା।
2: ତ ଆଜ୍ଞା ଦେଖୁନ୍, ଆମେ ଯେତେବେଳେ ଚାଷ୍ଟେ କରିଛୁ ବେଲେ ତ ରୋଗ ପୋକ ତ ଲାଗ୍ବା ଆଜ୍ଞା, ଏଠି କେନ୍ କେନ୍ ସବୁ ରୋଗ ପୋକ ଲାଗ୍ସନ୍ ଆଜ୍ଞା, ଆର୍ ତାର ଆକ୍ତରିଆ ଆମେ କାଣା ତାର ବ୍ୟବସ୍ଥା କର୍ମା ଯେ ଯେନ୍ତା ରୋଗ ପୋକ ନି ଲାଗ୍ବେ ଆମର ଚାଷ୍ରେ?
0: ଆଜ୍ଞା ଆଜ୍ଞା, ଆମର ମେକା ଫସଲରେ ମୁଖ୍ୟତଃ ପ୍ରାୟ କାଣବିନ୍ଧା ଗୋଟେ ବଡ଼ ପୋକଟେ ଆଏ, କାଣବିନ୍ଧା ଲାଗ୍ଲେ ଗଛର ମଝିର ପତର ମରିଯାଏସି, ପତର ସବୁ କଣା କଣା ହେଇଯାଏସି। ଇଟା ହେଲା ପରେ ଆମେ କାଁ କର୍ମା, ଦୁଇଟା ଉପାୟ ଅଛେ, ଗଛର ପତ୍ର ସନ୍ଧି ଜାଣିନି ଥିବା ସେନେ ଫୁରାଡନ 3G ବୋଲି ଗୋଟେ ଦାନାଦାର ଔଷଧ ମିଳୁଛି, ସେଟା 2-3 ଦାନା, 2-3 ଦାନା ଯଦି ଆମେ ତାର ପତ୍ର ସନ୍ଧିରେ ଦେଇପାର୍ମା ବୋଲେ ବି କାଣବିନ୍ଧା ଦମନ କରିପାର୍ମା। କିମ୍ବା ୟାର ବ୍ୟତୀତ ଆର ଗୋଟେ ଆମର ଅଛେ ଇମାମେକ୍ଟିନ ବେଞ୍ଜଏଡ ବୋଲି ଗୋଟେ ମେଡିସିନ ଅଛି, ସେଟା 100 ଗ୍ରାମ ପର ଏକର ଲାଗ୍ସି ଆମକୁ, 200 ଲିଟର ପାଣିରେ ସେଟା ହିସାବ କରିକି ଦେବାର୍କେ ପଡ଼୍ବା।

0: ଏଇଟା ଗୋଟେ ଅଛି। ତାପରେ ଆମର ପାଣିଆ ଔଷଧ ବି ଅଛି, ଏକରକ 400 ମିଲିଲିଟର ଲାଗୁଛି। ଟ୍ରାଇଜୋଫସ୍ ବୋଲି ଗୋଟେ ଅଛି, ଟ୍ରାଇଜୋଫସ୍ କେ ଆମେ 200 ଲିଟର ପାଣି ମିଶେଇ କରିବି କାଣ୍ଡ ବିନ୍ଧା ଦମନ କରି ପାରମା। ତାର ସାଙ୍ଗେ ଆଉ ଗୋଟେ ଅଛି ଆମର ବେକାର, ଯୋଉ ପୋକ ଗୋଟେ ଅଛି, ଯୋଉ ପୋକ ବୋଲେ ପ୍ରାୟ ସମସ୍ତେ ଜାଣିଥିବେ। ପତ୍ର ତଲେ ମେଞ୍ଚା ମେଞ୍ଚା ହେଇକରି କଲିଆ କଲିଆଟା ଶାଗୁଆଟା ଏଇସବୁ ଯାକ ଥିସନ୍। ସେମାନେ କାଁ କରସନ୍, ପତ୍ର ରସ କେ ଚୁଇ କରି ଖାଇଦେସନ୍, ଖାଇଦେଲେ ଗଜାର ବଢି ନି ପାରେ। ସେଟା କାଁ ହେସି, ପହଲା ଯେତେବେଳେ ଅଣ୍ଡିରା ଫୁଲ ମୁଁ କହିଥିଲି, ସେ ଅଣ୍ଡିରା ଫୁଲର ତଲେ ତଲେ ପ୍ରାୟ ଲାଗସନ୍। ସେଥିର୍ ଲାଗି ଆମେ କାଁ କରମା, କର୍କ 400 ମିଲିଲିଟର ମିଥାଇଲ ଡିମେଟନ ଗୋଟେ ମେଡିସିନ ମିଳୁଛି, 200 ଲିଟର ପାଣିରେ ସ୍ପ୍ରେ କରି ଦେଇପାରମା। କିମ୍ବା ମାଲାଥିଅନ ଗ୍ରୁପରେ ଯେକୌଣସି ମେଡିସିନ ନେବେ, ସେଟା ବି 400 ମିଲିଲିଟର ଲାଗବାର 200 ଲିଟର ପାଣିରେ ସ୍ପ୍ରେ କରି ଆମେ ଦେଇପାରମା, ଆଉ ସେ ଯୋଉ ପୋକେ ଦମନ କରି ପାରମା। ତାପରେ ଆଉ ଗୋଟେ ବି ଅଛି ଆଜ୍ଞା, ରୋଗ ରୋଗ ଗୋଟେ ଅଛି, ସାପକାତିଆ ରୋଗ ବୋଲି କହିସନ୍ ଆମ ଚାଷୀମାନେ। ସେଟା ପଥର ଖାଇଛି, ସେ କପରା ଚିତ୍ରା ହେଇକିରି ଦାଗ ମାନେ ସବୁ ଯାକ ଥିସି ପଥରରେ। ଇତାକେ ଆମେ ଯଦି ଦମନ କରମା, 600 ଗ୍ରାମ କପର ଅକ୍ସି କ୍ଲୋରାଇଡ ବା ମେଙ୍କୁଜେପ ମିଳୁଛି ବଜାରରେ, କପର ଅକ୍ସି କ୍ଲୋରାଇଡ ଫୁଞ୍ଜିସାଇଡ ଯେନ୍ଟା ଫୁଞ୍ଜିସାଇଡ, ଏଟା 200 ଲିଟର ପାଣିରେ 600 ଗ୍ରାମ କେ 200 ଲିଟର ପାଣିରେ ସ୍ପ୍ରେ କଲେ ଆମର ଇ ମାଛକାତିଆ ଚକଡା ରୋଗ ବି ଆମେ ଦମନ କରି ପାରମା।
1: ଆଜ୍ଞା ଆଜ୍ଞା, ଇଟା ଗଲା ରୋଗ ପୋକର କଥା, ସବୁଠାନୁ ବଡ଼ କଥା ତ ଆଜ୍ଞା ଆଦାୟ, ଯେନ୍ଥିର୍ ଲାଗି ଚାଷ କରୁଛୁଁ ଆମେ। ତ ମେକାର ଆଦାୟ କେନ୍ତା କିରି କରାଯିବା, ଥର ଥର କରି କଲେ ହେବା କି ଥରକେ ତୁଲି ଆଣିଲେ ବି ହେବା?
0: ଇଟା ଦେଖୁନ୍, ଆମକୁ ମକା ଅମଲ କରବାର୍ ଲାଗି ବେଲେ ଦୁଇ ପ୍ରକାର ଅଛି, ଆମେ ଦାନାଟା ବି କରୁଛୁ ଆର କଞ୍ଚାଟା ବି କରୁଛୁ। ଦାନାଟା କଲେ ଆମକୁ ଗଛ ଶୁଖେଇ କରି ଖରାରେ ଶୁଖାବାରେ ପଡ଼ ଦାନାଟା, ତାପରେ ମେସିନ୍ରେ ହଉ କି ବାଡ଼ିରେ ହଉ କି ଯେମିତି ବି ହଉ ଆମେ ଦାନା ତାକେ ବାହାର କରମା। ଏଟା ଦାନାଟା ଦାନା ମକା ଆମର ଶୁଖି ଯାଇସିସି, ସେଟା ଏକରକ ପ୍ରାୟ 15 ରୁ 20 କ୍ୱିଣ୍ଟାଲ ଦାନା ମକା ମିଲ୍ସି ଆମକୁ। ଆର କଞ୍ଚା ମକା ଆମକୁ ପାଇବାର ଲାଗି ହେଲେ କେନ୍ତା କିରି ପାଚିଛି ବୋଲି ଆମେ ଜାଣିପାରମା, ପତର ଶାଗୁଆ ଦିଶୁଥିବା ତାର ସେ ମେକାର ଚୁପା ଶାଗୁଆ ଦିଶୁଥିବା ତାର ଉପରେ ସେ ଚୁଟି ନିକେ ଆଜ୍ଞା ଛୋର ମାନେ ଶୁଖିଯିବା, ଶାଗୁଆ ଦିଶୁଥିବା ଚୁଟି ଯଦି ଶୁଖିଯିବ ହେଲେ ଆମେ ଜାଣିମା ଯେ ମେକା ପାଚିଲା ନ କଞ୍ଚା ହିସାବରେ ଆମେ ଏଇଟାକେ ଖାଇପାର। ଇଟା ମିଳୁଛେ, ଇଟା 40 ରୁ 45 କ୍ୱିଣ୍ଟାଲ କଞ୍ଚା ମେକା ଆମେ ପାଇମା,
1: ଆଦାୟ କରିପାରମା,
0: ଆଦାୟ କରିପାରମା। ଇଟା ତ ଦେଖୁନ୍, ସବୁ ତ ଆଦାୟ କରି ଚାଲି ଚାଷୀ, ଇଟା ବିକ୍ରି ବଟା ଲାଗି ଆମର ଡିଷ୍ଟ୍ରିକ୍ଟରେ ମଣ୍ଡି ନାହିଁ, ମଣ୍ଡି ନିନ
1: ଆଜ୍ଞା।
0: ସେଥିର୍ଲାଗି କାଁ ହଉଛି, ଆମର କୁକୁଡ଼ା ଫାର୍ମ ତ ଆମ ଡିଷ୍ଟ୍ରିକ୍ଟରେ ବହୁତ ହେଇଗଲାନ, ସେ କୁକୁଡ଼ା ଫାର୍ମ ସାଙ୍ଗେ କଣ୍ଟାକ୍ଟ କଲେ ସେମାନେ ଦାନାରେ ନେଇପାରିବେ, କିମ୍ବା ଯଦି ବିକି ପାରୁଛନ୍ କଞ୍ଚାଟା ବେଲେ ବି ବଜାରରେ ବିକି କରି 2 ପଇସା ଅଧିକା ପାଇପାରିବେ, କଞ୍ଚାଟାରେ ଅଧିକା ପାଇପାରିବେ।
1: ବେଲେ ଆମର ଚାଷୀ ଭାଇ ମାନେ ଯଦି ମେକା ଫସଲ କରିବେ ବେଲେ ବି ସେ ରକମେ କାମ କବାର ମାନେ ଆମେ କରବାର ଦରକାର, କବାର ଆଗକେ ବଢାଲେ ଯାଇକିରି ହେଇ ପାରବା
2: ହଏ ପରେ। ଯେ ଆମର ଚାଷୀ ଭାଇ ବୋନ ମାନେ ନିଗେ ଇ ସମୟକେ ଆର ବି କେନ୍ କେନ୍ ସବୁ ଚାଷ ମାନେ କରୁଛନ୍, ସେ ଆର ତ ଜାଣବାର ଲାଗି କେନ୍ ଚାଷୀ ଜଣଙ୍କ ସାଙ୍ଗେ ବି କଥା ଟିକେ ହେତା ଆଜ୍ଞା ବୋଲୁ।
1: ଠିକ କହିଲ ବାବୁ, ଏଇଟା ଗୋଟେ ଫୋନ ଲଗଉ। ଜୁହାର ଭାଇ, ପହିଲା ନିଜର ପରିଚୟ ଟିକେ ଦିଅ।
3: ମୋ ନାଁ ବିର୍ଜୁ ବର୍ଦି ଆଜ୍ଞା, ପୁତୁଲା ମୋର ଘର ରେ କୁନା କୁନି କରୁଛି ଆଜ୍ଞା।
1: ଆଚ୍ଛା, ଆଉ କାଣା କାଣା ଚାଷ କରୁଛ?
3: ଆରୁ କପା ବି କରୁଛି।
1: ଅଲଗା ପଲ୍ହା କରିକି ରଖିଥିଲ କେ?
3: ଖାଲି
1: ମଞ୍ଜି ଖୁଚା
3: ଦେସୁ, ପାରେ ଗୋଟା ପାନ ପିଟି ଦେଲା

0: ଏଇଟା ଖୁଚା ଦଉଛୁ ଆଜ୍ଞା।
1: ଆଚ୍ଛା, କପା କେତେ କରିଛ ଏଥର?
0: କପା ଆସୁର ବେଶୀ କରି ଆଜ୍ଞା, 5 ପ୍ୟାକେଟ୍ ଯାକ କରିଛୁ।
1: ଇ ଯେତ୍କି ପ୍ୟାକେଟ୍ ଆସି ବିହନର, ହେତାର ସାଙ୍ଗେ ଗୋଟେ ଗୋଟେ ଛୋଟ ପୁଡ଼ିଆ ଗୋଟେ ଗୋଟେ ବି ଥିସି?
0: ନାଇଁ ଆଜ୍ଞା, ଏବେ ଛୋଟ ପୁଡ଼ିଆ ନାଇଁ ଆସବାର୍ନ।
1: ନାଇଁ ଦେବାର୍ନ?
0: ନାଇଁ ଦେବାର୍ନ, ଆଗ୍ଲି ଦଉଥିଲା ଛୋଟ ପୁଡ଼ିଆ।
1: ହଁ ହଁ ହଁ ହଁ, ସେ ଦେଶୀ ବିହନ ବୋଲୁଥିଲି ଆଗରୁ, ସେତାକି
0: ହଏ ହଏ ସେ ଆରା କପା ବୋଲୁଥିଲି
1: ହଏ, ହେଟା ନାଇଁ ଦେବାର୍ନ। ନାଇଁ
0: ନାଇଁ ଦେବାର୍ନ।
1: ଯେ ଇଥର କେତେ କପା କରିଛ?
0: ଇଥର 5 ପ୍ୟାକେଟ୍ କରିଛୁ ଆଜ୍ଞା।
1: 5 ପ୍ୟାକେଟ୍ ବୋଲେ 5 ଏକର ହବା ନାଇଁ ଆଜ୍ଞା?
0: ହଁ, 5 ଏକର ହବା।
1: ଠିକ୍ ଠିକ୍। କନ୍ଦା ଜଗଉଛୁ ବୋଇଲ ଯେ, କେନ୍ତା ଏଠି ଜଗାସ କନ୍ଦା?
0: କନ୍ଦା ହେଟା ଆଜ୍ଞା ଜୁତା ହେସି 2-3 କାସ କୁଦେଲ ଥି ମଜା ଥି ଗାର ଘିଚା ହେସି ଆର୍ ସୁପର ପଟାସ ଦେଇକରି ଏପି ଡୁପା ତାପରେ ଜଗା ହେବା।
1: କନ୍ଦା ଏକା ଜଗା ହେସି
0: ମାଟ ବି ଏନ୍ତା ଧପା ହେବା। ଧପା ହେଇ ସାରିଲା ପରେ ଦିନ 4-5 ଗଲେ ସେଟା ଗଜା ଦେବା। ଗଜା ଦେଇକରି ତାପରେ ଲହ ଟିକେ ଟିକେ ଯେନ୍ତା କାଣି କାଣି ରୁ ଟିକେ ଅଧିକା ହେଇ ପଶିଲା ତାପରେ ଫେର ଜେପି ପଟାସ ଦେଇକରି ଗାର ଘେ କରି ଦେସୁଁ, ସେଟା ବିହିଡ଼ି ଦେସୁଁ ପାରେ। ତିରେଲ ସୁଲା ଜଗଡ଼ା ଜୁଗୁଡ଼ି ଯେତେ ଘିଚି ଘୁଚା ଦେସୁଁ।
1: ଏଟା ତ ଲହ ବାହୁଥିବା କାଁ ଯେ
0: ଲହ ଏଟା ବେସିଛି ଆଜ୍ଞା, ଏଟା ଦୀପାର ଏନ୍ତା କମ୍ କମ୍ ଲହ ହେଇକରି ବିହିଡ଼ା ହେସି।
1: ଆଚ୍ଛା ଆଚ୍ଛା।
0: ଆରୁ 2 ପାର ବିହିଡ଼ି ସାରିଲା ପରେ ଯେତେ ଜଗଡ଼ା ଜୁଗୁଡ଼ି ଘିଚି ଦେଇକରି ତାପରେ ଏଟା ଆର୍ନି କିଛି ଲାଗିନ ଆଜ୍ଞା। ତାପରେ କୁଡ଼ା କୁଡ଼ି ଯିଏ ହେଲା ସେ କାର୍ତ୍ତିକ ମାସ ଆଡ଼େ ଦଶହରା ଲାଷ୍ଟ ଆଡ଼କି କୁଡ଼ିଲେ ବି ହେସି କୋଜିଟା ଆଡ଼କି,
1: ଯେତେବେଳେ ଦରକାର ସେତେବେଳେ ବିକ୍ରିର ଯେତେବେଳେ ଆବଶ୍ୟକତା ରହୁଛି ସେତେବେଳେ କୁଡ଼ି ଯାଇକରି ବିକି ଦେଲେ ହେଇଯାଉଛି। ପାଖାପାଖି 3 ଲାଗୁଥିବା?
0: 3 ଉପରେ ଟିକେ ଲାଗୁଛି ଆଜ୍ଞା।
1: ଉପରେ ଲାଗୁଛେ? କେନ୍ତା ଆଦାୟ ହେଉଛି କନ୍ଦା?
0: କନ୍ଦା ଭଲ ଆଦାୟ ହେଉଛି ଆଜ୍ଞା।
1: ଲାଲ କନ୍ଦା କରୁଛ କି ଧୂପଟା କରୁଛ?
0: ଧୂପଟା କରୁଛ ଆଜ୍ଞା।
1: ଧୂପ କନ୍ଦା? ହଁ, ନାଇଁ ଦୁହି କନ୍ଦା ବିକ୍ରି ହେସି, ଧୂପଟା ଟିକେ ବେଶୀ ମନ କରୁଛନ୍ ଲୋକ।
0: ନାଇଁ ବିକ୍ରି ହିସାବରେ ତ ଦେଖିବେ ବୋଲେ ଲାଲ କନ୍ଦା ବେଶୀ ବିକ୍ରି ହେସି ଆଜ୍ଞା।
1: ହଁ, ନାଇଁ ଧୂପଟା ଟିକେ ମନ କରୁଛନ୍ ଲୋକ।
0: ହଁ,
1: ଯେ ଧାନ ଧୁନା କେନ୍ତା ହେଲା?
0: ଧାନ ତ ଆଜ୍ଞା ଏଟା ପଲ୍ହା ପୁଲି ପକାଇ ଚାଲିଛି, ଚାଲିକିରି ଏଟା ଦିନା ଦୁ ଗଲେ ରିମୋ।
2: ଯେ ବଗର୍ତ୍ତୀ ଭାଇ, ତୁମର ଗାଁଟା ଯେନ୍ କୁତୁଲା ବୋଇଲ, ପ୍ରକୃତରେ କୁତୁଲା କେନ୍ ପାଖେ ରହୁଛି?
0: ଏଟା ଲର୍ମା ଘସେନ ପାଖେ ଆଜ୍ଞା।
2: ଓହୋ, ଲର୍ମା ଘସେନ ପାଖେ। ତ ତୁମର ଏ ଗାଁ ପାଖେ କେ ନଦୀ ବି ଯାଇଛି କାଁ ଯେ?
0: ହଁ, ସୁକ୍ତେଲ ଯାଇଛି, ଏଟା ରୟାଲ ସୁକ୍ତେଲ ଡ୍ୟାମ୍ ହେଇଛି ଆଜ୍ଞା।
2: ଓହୋ, ଏବେ ସୁକ୍ତେଲ ନଦୀର ଖଣି ଅଛି ଗାଁଟା?
0: ହଁ,
2: ଯେହେତୁ ନଦୀ ପାଖେ ଗାଁଟା ଅଛେ, ତ ପାନ ମଡ଼ାବାର ସୁବିଧା ପତ୍ର କେନ୍ତା ରହିଛି ଗାଁରେ?
0: ଗାଁରେ ବୋଲେ ଆଜ୍ଞା ନଦଖଣିର ଜମି ପାନ ଲାଗ୍ସି ଆର୍ ବାଙ୍କିଟା ତ ନି ଲାଗେ ଆଜ୍ଞା। ଏଟା ଯେନ୍ଟା ହେଲେ ପଣ ମାନେ ବସିଛେ ସେଟା ଲାଗ୍ସି ପାନ ପୁନା ଚାଲୁଆ ଡୁଲି ବି ହେସି।
1: ଇ ଡ୍ୟାମ୍ର ପାନ କେତେ ତ ଗାଉଛି?
0: ଡ୍ୟାମ୍ର ପାନ କୁମିଆପାଲି
1: କୁମିଆପାଲି ଲାଷ୍ଟ ନେଇ କେ? ହଁ, ତାପରେ ଆଉ ନାଇଁ ଆବାର
0: ୟାଡ଼କେ ନି ଆସବାର।
1: ଆଚ୍ଛା, ଯେ କୁମିଆପାଲି ନୁ ତମର ଗାଁ କେତେ ବାଟ?
0: ଆମର ଗାଁ ହେଇଯିବା ଆଜ୍ଞା 10 ପାଖକେ ହେଇଯିବା।
1: ବୋ 10 ଖଣ୍ଡେ ହେଇଯିବା।
0: ହଁ,
1: ଡ୍ୟାମ୍ରେ ପାନ ରହିଲେ କିଛି ଲାଭ ହେବା ଉପର ମୁଡ଼ାଡ଼େ ବୋଲି ଭାବୁଛ କେ?
0: ହଁ,
1: କାଣା
0: ଦେଖୁନ ଆଜ୍ଞା, ଯେନ୍ ନଦୀ ଯେନ୍ ଖରା ମାସେ ଡାଲୁଆ ଯେନ୍ କୋରାକୁରି ହେଉଛି, ଖରା ମାସେ ପାନ ଅଟି ଯାଉଛି କି
1: ନାଇଁ?
0: ପାନି ଅଟେ ନ ଆଜ୍ଞା।
1: ତମର ଆଡ଼େ ଯେତିକି ଚୁଆ ଚହଲା ଯାହା ଅଛେ ସବୁ ପାନ ପୁରୁତୁ ନେଇକରି ରହିବା
0: ରହିବା
1: ନାଇଁ କେ? ହଁ,
2: ଯେ ଦେଖ ନଦ ଗାଁ ପାଖେ ଅଛି, ତ ଗାଁରେ ଯଦି କଥା କହିମା ବେଲେ ମୁଖ୍ୟ ଚାଷ ବେଲେ କାଣା?
0: ଆମର ଗାଁ ତି ବହୁତ ଚାଷ ହେଉଛି ଆଜ୍ଞା, କୁବି କୁବା ବି ହେସି, ତାପରେ ବାଇଗଣ ବୁଗୁଣା ହେସି, ମାଖନ ସବୁ ଚାଷ ହେଉଛି ଆଜ୍ଞା, ପନିପରିବା ସବୁ ଚାଷ ହେଉଛି ଆମର ଗାଁ।
2: ଡାଲ ଜାତୀୟ ଫସଲ ମାନେ କାଣ ସବୁ କରୁଛ ଗାଁରେ?
0: ଖରା ମାସେ ଏଟା ମୁଗ ମୁଗା ବୁନୁଛୁ ଆର ସେ ବି ବୁନୁଛୁ ଯେ ଟିକେ ଗୁଟେ ଜିନିଷ ଆଜ୍ଞା, ସେ ହନୁମାନ ହଉଛନ୍ କି ଟିକେ ନିହେ ପାରୁନ ବତର
2: ହନୁମାନ ଲାଗି ଟିକେ
0: ମାନେ ଡ୍ୟାମ୍ ବେନ୍ଦ ଲାଗି ସାଡ଼ର ହନୁମାନ ସବୁ ଇଆଡ଼େ ପଲେଇଛନ୍ କି ନାଇଁ?
1: ବଗବନ୍ଧୁ
0: ବୋଲିକରି ଧାନ ଦେଇଛି ସେଟା ବି ପକା ହେଇଛି ଆର ସିଲ୍କି ଗୋଲ୍ଡ ସେ ଛକେ ଜିଆଟା।
1: ଓହୋ, ଭଲ ଚାଉଲ ବି ଟିକେ ହେବା ବୋଲିକିରି ଭାବୁଛ ନାଇଁ କେଁ?
2: ଠିକ୍ ଅଛେ ବଗର୍ତ୍ତୀ ଭାଇ, ଆମେ ପଚରାବାରୁ ତୋର ଚାଷ ବାବଦ ଅନେକଟେ କଥା କହିଲ, ସେଥିର୍ଲାଗି ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
1: ଜୁହାର
0: ଦାଦା
1: ବାବୁ,
2: ଦେଖଲ ନଦ ଖୁଣି।

ଶୁଣୁଥିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା। ଆସନ୍ତାକାଲି ଏହି ସମୟରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଖରିଫ କ୍ଷୁଦ୍ର ଶସ୍ୟ ଚାଷ, ଏ ସମ୍ପର୍କରେ ଅବସରପ୍ରାପ୍ତ କୃଷି ଅଧିକାରୀ ବୈକୁଣ୍ଠ ପାଣିଗ୍ରାହୀଙ୍କ ସହିତ ଆଲୋଚନା, ଓ ପରିପରେ ରହିଛି ଆଗୁଆ ଚାଷୀ ପ୍ରେମାନନ୍ଦ ନାୟକଙ୍କ ସହିତ କଥାବାର୍ତ୍ତା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ଏକ ସୂଚନା। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ମଶା ବଂଶବୃଦ୍ଧି ପାଇବା ଏବଂ ଡେଙ୍ଗୁ, ଜାପାନୀ ଜ୍ୱର ଏବଂ ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ରହିଥାଏ। ଏଥିରୁ ରକ୍ଷା ପାଇବା ପାଇଁ କେତେକ ସାବଧାନତା ଅବଲମ୍ବନ କରନ୍ତୁ। ଘର ପାଖରେ ଜମୁଥିବା ପାଣିକୁ ସପ୍ତାହରେ ଅନ୍ତତଃ ଥରେ ନିଷ୍କାସନ କରିଦିଅନ୍ତୁ। ଘରେ ଥିବା ଫୁଲକୁଣ୍ଡ, ପାଣି ଟାଙ୍କି, କୁଲର, ଫ୍ରିଜର ପଛପଟେ ଥିବା ଡ୍ରିପ୍ ୱାଟର ଚାମ୍ବର ଆଦିକୁ ସାପ୍ତାହିକ ପରିଷ୍କାର କରନ୍ତୁ। ଘର ପାଖରେ ଥିବା ଭଙ୍ଗା ଡବା, ବୋତଲ, ପୁରୁଣା ଛିଣ୍ଡା ଟାୟାର, ନଡ଼ିଆ ସଢ଼େଇ, ବାଉଁଶ ଗଛର କଟାଯାଇଥିବା ମୂଳ ଅଂଶ ଆଦି ସବୁକୁ ନଷ୍ଟ କରନ୍ତୁ କିମ୍ବା ଦୂରେଇ ଦିଅନ୍ତୁ। ଘର ପାଖ ପରିବେଶ ସଫା ରଖନ୍ତୁ। ମଶାରୀ ନିୟମିତ ବ୍ୟବହାର କରନ୍ତୁ। ମଶାଙ୍କ ପ୍ରବେଶ ରୋକିବାକୁ ଝରକାରୀ ସରୁ ଜାଲି ଲଗାଇଲେ ଭଲ। ପୁରା ଶରୀରକୁ ଘୋଡ଼ାଇଲା ଭଳି ପୋଷାକ ପିନ୍ଧନ୍ତୁ। ଆବଶ୍ୟକ ସ୍ଥଳେ ସୁରକ୍ଷିତ ମଶା ନିବାରକ ବ୍ୟବହାର କରନ୍ତୁ। ଜ୍ୱର, କମ୍ପ, ଆଣ୍ଠୁଗଣ୍ଠି, ଆଖି ଓ ମାଂସପେଶୀରେ ଯନ୍ତ୍ରଣା ହେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ରକ୍ତ ପରୀକ୍ଷା କରି ଚିକିତ୍ସା କରନ୍ତୁ। ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ଗଜ ଅଶ୍ୱରେ ପରିପୂର୍ଣ୍ଣ ଥାଟ, ଚାରିଦିଗ ଗହ ଗହ, ଘର ଘର ନାଦରେ ଚାଲିଛି ରଥ, ଟମକ ନିଶାଣ ତୁରି ଫେରି ବାଜୁଛି ରହି ରହି, ସୁର ନରନାରୀଙ୍କ କଣ୍ଠରେ ମଙ୍ଗଳ ଗାୟନ, ପୁରୁଷୋତ୍ତମ ଶ୍ରୀରାମଙ୍କ ବିବାହ, ପ୍ରତି ପ୍ରାଣରେ ଅଧୀର ଆକୁଳତା, ଆତୁର ହୃଦୟକୁ ଶାନ୍ତ କରୁଛି ମନ୍ଦ ସମୀର, ଗନ୍ତବ୍ୟ ପଥରେ ଦୃଷ୍ଟିଗୋଚର ହେଉଛି ଜଗତର ଯେତେ ସବୁ ମଙ୍ଗଳ ଶକୁନ।

ଶୁଣୁଥିଲେ ଧାରାବାହିକ ତୁଳସୀ ରାମାୟଣର 87ତମ ଭାଗ। ଏଥର ଶୁଣିବା ହିନ୍ଦୀ ଭକ୍ତିଗୀତଟିଏ। କଣ୍ଠଦାନ କରିଛନ୍ତି ଚିତ୍ରା ସିଂ।

ହିନ୍ଦୀ ଭକ୍ତି ଗୀତଟିଏ ଶୁଣୁଥିଲେ। ମୀରାବାଈଙ୍କ ରଚନାରୁ କଣ୍ଠଦାନ କରିଥିଲେ ଚିତ୍ରା ସିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟେବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଏକ ଦୁଜେ କେ ଲିଏ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଣ୍ଠଦାନ କରିଛନ୍ତି ଅନୁପ ଜଲୋଟା ଏବଂ ଲତା ମଙ୍ଗେସ୍କର।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

0: ମହାମନ୍ତ୍ରୀ
1: ଆଦେଶ କରନ୍ତୁ କାଞ୍ଚି ନରେଶ।
0: ରାଜ ଦରବାରରେ ସେ କି?
1: ଉତ୍କଳର ଦୂତମଣିମା, ବନ୍ଦୀର ବିଚାର କରିବା।
0: ବିଚାର ସାମାନ୍ୟ ଏକ ଉତ୍କଳ ରାଜ୍ୟ, ତା ଦୂତର ବିଚାର କରିବ କାଞ୍ଚି ରାଜ ସିଂହାସନ? ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳର ସମ୍ରାଟ ବୋଲି ଗର୍ବ କରେ, ସେଇ ତ ଏଇ କାଲି ତାର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଁ ଫେରି ଯାଇଛି। ଏଡ଼େ ବେଗି ସେ କଥା ଭୁଲି ଯାଇ ଉତ୍କଳ ସେ ନିର୍ଲଜ୍ଜ ରାଜା ପୁଣି ଦୂତ ପଠେଇଛି।
2: କ୍ଷମା କରିବେ କାଞ୍ଚି ଅଧିପତି, ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ, ତାଙ୍କ ବଳ ବିକ୍ରମର ପରିଚୟ ପାଇବାକୁ ଆପଣଙ୍କୁ ବିଳମ୍ବ ହେବ ନାହିଁ। ଉତ୍କଳ ସେନାର ବଜ୍ର ନିର୍ଘୋଷ ଏହି ପର୍ଯ୍ୟନ୍ତ କାଞ୍ଚି ତୋରଣ ପ୍ରକମ୍ପିତ କରିନାହିଁ।
1: ରସନ ସଂଯତ କର ବନ୍ଦୀ, ତମର ପ୍ରଳାପ ଶୁଣିବାକୁ କାଞ୍ଚି ରାଜଶକ୍ତିର ଅବସର ନାହିଁ।
0: ଦୂତକୁ କହିବାକୁ ଦିଅ ମହାମନ୍ତ୍ରୀ,
2: ମୋ ପ୍ରତି ମୋ ପ୍ରଭୁଙ୍କର ଆଦେଶ ଥିଲା କାଞ୍ଚି ଦରବାରରୁ ସମ୍ବାଦ ବହନ କରି ଶ୍ରୀଠାମୁରେ ନିବେଦନ କରିବି।
0: କଣ ତୁମେ କହିବାକୁ ଚାହୁଁ ଦୂତ?
2: ବେଶୀ କିଛି ନୁହେଁ କାଞ୍ଚି ନରେଶ, ପ୍ରଭୁ ମୋର ରାଜ ରାଜେଶ୍ୱର ମହାମହିମ ପୁରୁଷୋତ୍ତମ ଦେବ ଦୟା ଧର୍ମର ଅବତାର କାଞ୍ଚି ରାଜ ଜେମା ପଦ୍ମାବତୀଙ୍କ ଚରଣ ତଳକୁ ଉତ୍କଳର କୋଟିଏ ସନ୍ତାନର ବନ୍ଦନା ନିବେଦନ ଘେନି ମୁଁ ଆସିଥିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ, କର୍ତ୍ତବ୍ୟ ପାଳନ କରିପାରିଲି ନାହିଁ, ସେତିକି ମୋର ଦୁଃଖ।
1: ପ୍ରଗଳ୍ଭ ଦୂତ, ସମ୍ମୁଖରେ ତୁମର ମହାଶକ୍ତିମାନ କାଞ୍ଚି ରାଜ ସିଂହାସନ, ସେଥିପ୍ରତି ଦୃଷ୍ଟି ଅଛି ତ?
2: ସାମାନ୍ୟ ଦୂତ, ତଥାପି ମୋ କଥା ବିଶ୍ୱାସ କରନ୍ତୁ କାଞ୍ଚି ରାଜ, ପୁରୁଷୋତ୍ତମ ଦେବ ପ୍ରବଳ ପ୍ରତାପୀ, ଅକାରଣରେ ଧନ ଜୀବନ।

0: ସାମାନ୍ୟ ଦୂତର ଆସ୍ପର୍ଦ୍ଧା ତ କମ୍ ନୁହେଁ। ଛାର ଗୋଟେ ଚାଣ୍ଡାଳ ହାତରେ ମୁଁ ଦେବି ମୋର ସୁନାର ପ୍ରତିମା ପଦ୍ମାବତୀ କି। ସାଧୁ ସାଧୁ ଉପଦେଶ।
1: ଏହା ମୋର ଉପଦେଶ ନୁହେଁ ମଣିମା, ଅବନତ ଶିରରେ ବିନୀତ ଅନୁରୋଧ। କେବଳ କାଞ୍ଚି ନରେଶ କାହାକୁ କହୁଛନ୍ତି ଚଣ୍ଡାଳ? ତ୍ରିଲୋକପାଳ ବିଷ୍ଣୁ।

0: ଅନୁମୋଦନ କରନ୍ତୁ ନାହିଁ କାଞ୍ଚି ଅଧୀଶ୍ୱର। ଏ ନିନ୍ଦା କେବଳ ମୋ ପ୍ରଭୁଙ୍କର ନୁହେଁ, ଏହା ସ୍ୱୟଂ ପ୍ରଭୁ ନୀଳକନ୍ଦର ପତି ଜଗନ୍ନାଥଙ୍କର।
1: ଅବାଧ୍ୟ ବନ୍ଦୀ, ସ୍ମରଣ ରଖି କଥା କୁହ, କାଞ୍ଚି ଦରବାରର ତରବାରୀ କେବଳ ଔଦ୍ଧତ୍ୟର ଶାସ୍ତି ବିଧାନ ଲାଗି, କ୍ଷମା ପାଇଁ ନୁହେଁ।
0: କ୍ଷମା? ସେ ତ କେବଳ ଦେବତାର ଆଶୀର୍ବାଦ। ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଯେଉଁ ସିଂହାସନର ସ୍ଥାନ, କ୍ଷମା କେବଳ ସେଇଠାରେ ହିଁ ଆଶା କରାଯାଏ।
1: ଦୂତ ଅବଧ ବୋଲି କାଞ୍ଚି ରାଜ ସିଂହାସନ ବିଚାର କରୁନଥିଲେ ତମେ ଏ ପର୍ଯ୍ୟନ୍ତ ଜୀବିତ ନଥାନ୍ତ। ମହାରାଜ, ଅବିଳମ୍ବେ ଦୂତର ବିଚାର କରନ୍ତୁ।
2: ତାହେଲେ ଶୁଣ ଉତ୍କଳର ଦୂତ, ତୁମର ବିଚାର ହେଉଛି ତୁମର ମହାମହିମ ସମ୍ରାଟ ଚଣ୍ଡାଳ ପୁରୁଷୋତ୍ତମ କାଞ୍ଚି ଜୟ କରି ତମକୁ ମୁକ୍ତ କରିବେ, ତୁମେ ସେ ପର୍ଯ୍ୟନ୍ତ ଅପେକ୍ଷା କର।
0: ଆଦେଶ ତମ ଶିରଧାର୍ଯ୍ୟ କାଞ୍ଚି ରାଜ। ତଥାପି କାଞ୍ଚି ରାଜ ସିଂହାସନ ତଳେ ମୋର ଏକାନ୍ତ ଅନୁଯୋଗ, ରକ୍ତର ସନ୍ତକ ଘିନି ଆପଣଙ୍କ କାଞ୍ଚି ରାଜ୍ୟ ଯେପରି କନ୍ୟାପଣ ରୂପେ ନିବେଦିତ ନ ହେଉ।
3: ଚୁପ୍ କର ପ୍ରଗଳ୍ଭ ଦୂତ, କେଉଁଠାରେ ଏ ଅର୍ବାଚୀନ ଦୂତକୁ ବନ୍ଦୀଶାଳାରେ ନିକ୍ଷେପ କର।
4: କାଞ୍ଚି ନରସିଂହର ଜୟ ହେଉ।
2: ମହାମନ୍ତ୍ରୀ,
1: ଆମର ଗୁପ୍ତଚର ମଣିମା ପତ୍ର ଆଣିଛି, ଏଇ ନିଅନ୍ତୁ ମଣିମା।
2: ରଖି
4: ମଣିମା।
2: ଶୁଣ ରଖି, ଉତ୍କଳ ଦୂତକୁ ମୁକ୍ତ କରିଦିଅ। ଯାଅ ବନ୍ଦୀ, ଶୀଘ୍ର ଏଠାରୁ ବାହୁଡ଼ି ଯାଇ ତୁମର ନିର୍ଲଜ୍ଜ ଗଜପତିଙ୍କୁ ବାର୍ତ୍ତା ଦିଅ, କାଞ୍ଚି ରାଜ ଜେମା ପଦ୍ମାବତୀ କଦାପି ଚଣ୍ଡାଳ ଲାଗି ନୁହେଁ, ଶକ୍ତି ଥିଲେ ମୋର ଏ ବାକ୍ୟ ଖଣ୍ଡନ କରିବେ, ତୁମର ଚଣ୍ଡାଳ ରାଜା। ଯା।
0: ସାଧୁ ସାଧୁ କାଞ୍ଚି ରାଜ ସାଧୁ।
1: ଦୂତକୁ ବନ୍ଦୀ ନ କରି ମୁକ୍ତ କରିଦେଲେ ମହାରାଜ।
2: ହଁ ମହାମନ୍ତ୍ରୀ, ଏଇ ନିଅ ଗୁପ୍ତଚରର ପତ୍ର ପାଠ କର, ସବୁ ଜାଣିପାରିବ।

0: କେହି ତ ନାହାନ୍ତି, କଲେ କୁଆଡେ? ଏଡ଼େ ଶରଧରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କଣ ବୃଥା ହେଇଯିବ? ଚିମାତି ପଦ୍ମାବତୀ ତାହେଲେ କଲେ କୁଆଡେ?
1: କୁଆଡେ ଆଉ ଯିବି ସଖି, ତମ କରାମତିଟା ଦେଖିବାକୁ ମୁଁ ପରେ ତମ ପଛେ ପଛେ ଆସୁଛି।
0: ଚିମା ଦେଇ, ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏଇଆ ନା ମାୟାବତୀ,
0: କେଜାଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖି? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ। ପରେ
0: ଥରେ ଚେଷ୍ଟା କରେ ଚିମା ଦେଇ,
1: ଯଦି ବା ଏଠି ପାଇବୁ ଲାଭ କଣ ସେଥିରେ? ଦୂର ମେଘରେ ବର୍ଷା ଅଛି କି ନାହିଁ କିଏ ଜାଣେ।
0: ହଁ, ବଡ଼ କଥାଟିଏ କହିଲ ଏକା ଚିମା ଦେଇ।
1: ସଖି ମାୟାବତୀ, ମୋ ପାଇଁ ତୁ ବହୁତ କରିଛୁ, ଆଉ ଗୋଟେ ଛୋଟ ଉପକାର ବୋଧହୁଏ ଶେଷ ଉପକାର ଏଇଟା କରିପାରିବୁ।
0: କଣ କହୁଛ ଚିମା ଦେଇ? ଯଦି ଏ ଜୀବନଟାକୁ ଦେବାକୁ ହୁଏ ତେବେ ସେଇ ହବ ମୋର ସୁଖର ମରଣ। ଚିମା ଦେଇ କୁହ, କଣ କରିବି?
1: ତୋ କାନ ମୋ ମୁହଁ ପାଖକୁ ଆଣ, ଚୁପ୍ ଚୁପ୍ କହିବି ଯେ ସବୁ ବୁଝିପାରିବୁ। ମୋ କଥାରେ ଖାଲି ମୁଣ୍ଡ ଟୁଙ୍ଗାରୁଛୁ ନା କିଛି ବୁଝୁଛୁ?
0: ବୁଝିଗଲି ଚିମା ଦେଇ, ସବୁ ବୁଝିଗଲି।
1: କଣ ବୁଝିଲୁ କହିଲୁ?
0: କହିଲ ପରା, ପୁରୁଷ ବେଶ ଧରି ପୁରୁଷୋତ୍ତମ କ୍ଷେତ୍ରକୁ ଯିବି, ଆଉ ସେଠାରେ
1: ଚୁପ୍ ଚୁପ୍, ଆମ କଥା କେହି ଶୁଣି ନାହାନ୍ତି। ତମେ ଦେଖି ଆସିଲୁ କିଏ?
0: ନାଇଁ ମୋ ଜେମା ଦେଇ, ସେ ପାଖ ବେଢ଼ାରେ ରାଜଗୁରୁ ପୂଜା କରୁଛନ୍ତି ପରା।
1: ଓ, ତୁ ତାହେଲେ ଶୀଘ୍ର ପ୍ରସ୍ତୁତ ହେଇଯା ମାୟା।
0: ହଁ ଜେମା ଦେଇ।
1: ହଁ, ଫୁଲମାଳଟା ନେଇଯା, ଇଷ୍ଟଦେବଙ୍କ ଚରଣରେ ଲାଗି ବଢେଇ ଆସି ଖବର ଦେଲେ ଯାଇ ମୋ ପରା।
2: ଇଷ୍ଟଦେବ ସୁପ୍ରସନ୍ନ ମା ପଦ୍ମାବତୀ।
1: ପ୍ରଣାମ ରାଜଗୁରୁ ମହାଶୟ।
2: ରାଜରାଜେଶ୍ୱରୀ ହୋ ମା, ଏଇ ନିଅ ଗଣପତିଙ୍କ ଆଶୀର୍ବାଦ ଫୁଲ, ଗଣପତି ଆଜି ସନ୍ତୁଷ୍ଟ।

0: ମନବାଂଛା ସଫଳ ହେବ। ମଥାରୁ ଏ ଫୁଲଟି ଖସି ଚରଣ ଲାଗି ହେଲା, ଚିହ୍ନିଲ ମା, ଏଇ ଫୁଲ ଦିଆ ହେଇଥିଲା ନା?
1: ହଁ, ଇଏ ତ ସେଇ ଫୁଲ।
0: ଯେଉଁ ବାଞ୍ଛାରେ ଏ ଫୁଲ ଚଢ଼େଇଥିଲ ସେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ମା।
1: ଯେଉଁ ଯୁଦ୍ଧ ଲାଗିଛି ସେଥିରେ କାଞ୍ଚି ଜିଣିବ ବୋଲି ମୁଁ ଏ ଫୁଲ ଚଢ଼େଇଥିଲି ରାଜଗୁରୁ ମହାଶୟ।
0: ତାହେଲେ ତ ଶୁଭାଦେଶ ମିଳିଗଲା ମା, ଜୟ କାଞ୍ଚି ଗଣପତି।
1: ଆଚ୍ଛା, ଏ ଯୁଦ୍ଧରେ କାଞ୍ଚି ହାରିଯାଉ ବୋଲି ମୁଁ ଯଦି ଫୁଲ ଚଢ଼େଇଥାଏ?
0: ଇଏ କି ଅସମ୍ଭବ କଥା କହୁଛନ୍ତି ଜେମାମଣି?
1: ଅସମ୍ଭବ କାହିଁକି, କାଞ୍ଚି ଦରବାରରେ ଉତ୍କଳର ଅବଧ୍ୟ ଦୂତକୁ ଯଦି ବନ୍ଦୀ କରାଯିବା ସମ୍ଭବ ହୁଏ?
0: ଉତ୍କଳର ଦୂତ ବନ୍ଦୀ ନୁହେଁ ମା, ସେ ମୁକ୍ତ।
1: ମୁକ୍ତ? କିଏ ଦେଲା ମୁକ୍ତି? ଶତ୍ରୁର ସମ୍ବାଦ ଘେନି ଆସି ଦୂତ ପାଇବ ମୁକ୍ତି? କାଞ୍ଚି ସିଂହାସନର ଏଇ ବିଚାର ଆପଣ ଭୁଲ ସମ୍ବାଦ।
0: ନାଇଁ ମା, ଉତ୍କଳର ସେଇ ଦୂତ ଆମ ଗଣପତି ମନ୍ଦିରରେ ଦର୍ଶନ କରିଥିବାର ମୁଁ ନିଜେ ଦେଖି ଆସିଲି ପରା।
1: ନା ନା, ଏ ବୃଦ୍ଧ ବୟସରେ ଆପଣଙ୍କର ଭ୍ରମ ହୋଇଥାଇପାରେ, ଆପଣ ଆଉଥରେ ଯାଇ ସତ୍ୟ ଘଟଣା ବୁଝି ଆସନ୍ତୁ।
0: ହଉ ଯିବି। ଆଚ୍ଛା ହଉ, ଯାଉଛି ମା।
2: ଫୁଲମାଳଟାକୁ ମଥାରେ ଲଗେଇ ଭାରି ତ କଣ ମନ ଖୁସିରେ ହସୁଛ ଜେମା ଦେଇ?
1: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ ଗଣପତିଙ୍କର ଆଜ୍ଞା ଫୁଲ।
2: ଇଷ୍ଟଦେବଙ୍କ ଆଜ୍ଞା ଫୁଲ? ତାହେଲେ ଉତ୍କଳର ଭାବି ରାଜରାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦିଅନ୍ତୁ ଜେମା ଦେଇ,
1: ଭାରି ଚୁପରି ହଉଛି।

0: ବାଳକ ସୁଲଭ ତୁମର ଏ ଯୁକ୍ତି,
1: ତଥାପି ମୁଁ ଯିବି, ଯେହେତୁ ଯିବା ମୋର ପ୍ରୟୋଜନ। ଯଦି ଏ ଫୁଲ ମଉଳି ଯାଏ ତାହେଲେ ଜଣା ତ ପଡ଼ିବ, ଯୋଉ ମନ ଏ ଫୁଲ ଗୁନ୍ଥିଛି ସେ କେଡ଼େ ଟାଣ, ଆଉ ଯାହା ଲାଗି ଏ ଫୁଲ ଗୁନ୍ଥା ହେଇଛି ସେ ଦେବତା ନା ପଥର। ହଉ ସେ କଥା ଛାଡ଼ନ୍ତୁ, ପାଣି ପିଇବାକୁ ଅପେକ୍ଷା କରିଛନ୍ତି ପରା, ସେ ଲୋକଟି ଏଣିକି ଆସୁଛି, ବୋଧହୁଏ ପାଣିର ସନ୍ଧାନ ସେ ପାଇଛି। ହଉ ପାଣି ପିଇ ପଛରେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି।
0: ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଯୁବକ।

0: ବନ୍ଦ କରି ବେଗେ ପଦାକୁ ବାହାରି ଯା, ଦେଉଳ ଶୋଧ ହଉଛି, ପଳା ପଳା ଏଠୁ।
1: ପୂଜା ପଣ୍ଡେ, ପ୍ରଭୁଙ୍କ ଚରଣ ତଳକୁ ଟିକେ ଯାଇ ହବନି?
0: କାହିଁକି କିରେ, ସେଇଠୁ କହିଲେ କଣ ଶୁଣୁନାହାନ୍ତି ଦିଅ? ଆରେ ତୋ ମନ ବଡ ନା ତୁଣ୍ଡ ବଡରେ?
1: ଜଗନ୍ନାଥଙ୍କ ଚରଣରେ ଏ ଫୁଲମାଳଟି ଲାଗି ବଢେଇବି ବୋଲି ବହୁତ ବାଟରୁ ଆସିଛି।
0: ମହାରାଜା ବିଜୟ ହେଉଛନ୍ତି, ଦେଉଳ ଶୋଧ ହବ, ଯା ଯା ଫୁଲମାଳ ନେଇ ବେଗେ ଏଠୁ ଚାଲି ଯା। ମହାରାଜା ବାହୁଡା ବିଜା ହେଲା ପରେ ଆଣିବୁ କି ମୁଁ ଲାଗି ବଢେଇଦେବି।
1: ମହାରାଜା କଣ ଏଇଠିକି ବିଜେ ହେବେ?
0: ଏଣ୍ଟ କାଲା ଟିକିରେ, ତେଣେ ଶୋଧ ଡାକ ପଡିଲାଣି, କଣ ଶୁଣୁନି ତତେ?
1: କେତେବେଳ ଲାଗିବ କି କଣ, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଙ୍କ ଚରଣ ତଳେ ଫୁଲମାଳଟି ଭେଟି ଦେଇ ଚାଲି ଆସିବି।
0: ଆରେ ବଡ ବୁଝା ଲୋକ ତ ଇଏ, ତତେ ଭଲରେ କହୁଛ ହଉ ନାହିଁ, ଏଇ ଦୁଆରେ ଆସି ଧକଲେଇ ଦେଲେ ଭଲ ହବ।
1: ମନା କରନ୍ତୁ ନାହିଁ ପୂଜା ପଣ୍ଡା, ଏ ନିଅନ୍ତୁ ଆପଣଙ୍କର ଦର୍ଶନୀ ପାଉଣା ନିଅନ୍ତୁ।
0: ସୁନା ମୋହର ଖାଣ୍ଟି ଗିନି ସୁନା, କଣ କରିବି, ଏଣେ ଭକ୍ତର ନିବେଦନ, ତେଣେ ମହାରାଜା ବିଜେ ହେଲେଣି।
1: ଠିକ ଅଛି, ମୁଁ ନଗଲେ ନାହିଁ, ଆପଣ ନିଜେ ଏଇ ମାଳଖଣ୍ଡିକ ନେଇ ଲାଗି ବଢେଇ ଦିଅନ୍ତୁ। ମହାରାଜାଙ୍କ ସାଥିରେ କେତେ ଲୋକ ତ ଦର୍ଶନ ପାଇଁ ଆସୁଥିବେ, ମୁଁ ବରଂ ସେ ଗହଳି ଭିତରେ ଦର୍ଶନ କରି ବାହାରି ଯିବି।
0: ହଉ ହଉ, ଦେ ସେ ଫୁଲମାଳ ଦେ, ଯା ସେ ଖୁଣ୍ଟ ପାଖକୁ ଯାଇ ସେଠି ଲୁଚି ଯା, କାହା ଦୃଷ୍ଟିରେ ଯଦି ପଡିବୁ ନା ମୋ ମୁଣ୍ଡ ରହିବନି।
1: ମୁଁ ସାବଧାନ ଅଛି ପୂଜା ପଣ୍ଡା, ଆପଣ ଲାଗି ବଢେଇବେ ଯାଆନ୍ତୁ।
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଭକ୍ତ ବଡ ଶ୍ରଦ୍ଧାରେ ଏ ମାଳଟି ବହୁତ ଦୂରରୁ ଆଣିଛି ପ୍ରଭୁ, ତା ନିବେଦନ କ୍ଷେଣା କରି ମନସ୍କାମନା ପୂର୍ଣ୍ଣ କର ପ୍ରଭୁ।
1: ପ୍ରଭୁ ଅନ୍ତର୍ଯ୍ୟାମୀ ନାରାୟଣ, ମୋ ପ୍ରିୟ ସଖୀ ପଦ୍ମାବତୀର ମନସ୍କାମନା ପୂର୍ଣ୍ଣ କର ପ୍ରଭୁ, ପୂର୍ଣ୍ଣ କର।
0: ଆରେ ତୁ ସେତିକି ବେଳେ ଏଠି ଠିଆ ହେଇଛୁ, ମହାରାଜା ପ୍ରା 22 ପାହାଚ ରହିଲେଣି, ଚା ଚା ଲୁଚି ଚା ଲୁଚି ଚା।
2: ଛମୁଛାର ଛମୁଛାର ଛମୁଛାର,
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଉତ୍ତ

0: ପଣ୍ଡା
1: ଆଧେ ଚିରମଣିମା
0: ହେଇ ଚାହାନ୍ତୁ ହେଇ ଚାହାନ୍ତୁ ପ୍ରଭୁ ଜଗନ୍ନାଥଙ୍କୁ ଲାଗି ବଢ଼ିଥିବା ସେଇ ଫୁଲମାଳଟି ଖସି ପଡ଼ିଲା ଆଉ ସେଇ ଛଡ଼ା ମାଳଟି
1: ଏଇ ସାଙ୍ଗେ ସାଙ୍ଗେ ଘେନି ଆସୁଛି ମଣିମା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
2: ଅପୂର୍ବ ଜଗନ୍ନାଥଙ୍କର ମଙ୍ଗଳ ଆରତୀ ଆଜି ଅପୂର୍ବ
1: ଏଇ ଏଇ ଘେରା କରନ୍ତୁ ମଣିମା ଛାମୁଙ୍କ କଣ୍ଠରେ ଏ ମାଳ ଆଜି ଅପୂର୍ବ ଶୋଭା ଧାରଣ କରୁଛି ଛାମୁ ଧନ୍ୟ ଧନ୍ୟ ସେ ମାଳାକାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହରି ବୋଲ ହରି ହରି ବୋଲ ହରି ବୋଲ
0: ଅପୂର୍ବ ସୁଗନ୍ଧ ହେ ମାଳାର ପ୍ରଭୁ ଶରଣ ପଞ୍ଜର ମହାବାହୁ ଭକ୍ତର ମନୋରଥ ପୂର୍ଣ୍ଣ କର ପ୍ରଭୁ ଭକ୍ତର ମନୋରଥ ପୂର୍ଣ୍ଣ କର ଜୟ ଜଗନ୍ନାଥ ଜୟ ଜଗନ୍ନାଥ
3: ସମୁଚାର

ଏ ଆଖି ଆଜି କଣ ନ ଦେଖିଲା? ରାଜଜିମା ପଦ୍ମାବତୀର ଗୁନ୍ଥାହାର ଆଜି ଚଣ୍ଡାଳ କଳାରେ ଅତି ଆଦରରେ ଶୋଭା ପାଉଛି। ଧନ୍ୟ ପ୍ରଭୁ ଚଣ୍ଡାଳର ଦେବତା, ସବୁ ତୁମରି ଇଚ୍ଛା। କିଏ କହେ କଳିଯୁଗର ଦେବତା ମୁକ ନିର୍ଜୀବ? ନା ନା, ସବୁ ତୁମରି ନିର୍ଦ୍ଦେଶ ପ୍ରଭୁ, ସବୁ ତୁମରି ଆଶୀର୍ବାଦ। ଏଠି ଏ ମୁଦ୍ରିକା, ଇଏ ତ ମୂଲ୍ୟବାନ ରତ୍ନମୋତି। ତେବେ କଣ ଗଜପତି ମହାରାଜାଙ୍କ ଅଙ୍ଗୁଳିରୁ ଏ ରତ୍ନମୋତି ଖସି ପଡ଼ିଛି? ଯାଉଛି ମହାରାଜାଙ୍କୁ ଏ ମୋତି ଦେଇ ଆସିବି। ଯାଉଛି।

0: କୁହ ଯୁବକ, କୁହ, ତୁମକୁ ମୋର ଆଜି ଅଦୟ କିଛି ନାହିଁ। ଇଏ ରତ୍ନମୁଦି ନିମିତ୍ତ ତୁମେ ଯାହା ମାଗିବ ଅବଶ୍ୟ ପାଇବ, ଧନ ରତ୍ନ ରାଜ୍ୟ।
1: ନା ମଣିମା, ସେ ସମସ୍ତ ପ୍ରତି ମୋର ତିଳେ ହେଲେ କାମନା ନାହିଁ।
0: ଇଏ ମୁଦ୍ରିକାର ମୂଲ୍ୟ ତୁମେ ଜାଣ ଯୁବକ, ସମଗ୍ର ପୃଥିବୀର ରତ୍ନ ଭଣ୍ଡାର ଏହାର ମୂଲ୍ୟ ଦେଇପାରିବ ନାହିଁ। ଜଣେ ଅପରିଚିତ ଯୁବକ ହୋଇ ଅଯାଚିତ ଭାବରେ ତୁମେ ଏ ମୂଲ୍ୟବାନ ରତ୍ନ ଆଣିଦେଇଥିବାରୁ ଉତ୍କଳର ଗଜପତି ତୁମର ଯେକୌଣସି ପ୍ରାର୍ଥନା ପୂରଣ କରିବାକୁ ପ୍ରସ୍ତୁତ। ଯାହା ଚାହ ନିର୍ଭୟରେ ପ୍ରକାଶ କର ଯୁବକ।
1: କ୍ଷତ୍ରିୟ ଯୁବକ କେବେ ଦୁଇଥର ବଚନ ଦିଏ ନାହିଁ ମହାରାଜ। ଗଜପତି ସ୍ୱୟଂ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ତାଙ୍କଠାରୁ ମୁଁ
0: ଚଳନ୍ତି ପ୍ରତିମା। ଚଳନ୍ତି ପ୍ରତିମା ନା ଚଣ୍ଡାଳ? ନା ନା ନା ଯୁବକ, ଏ ସିଂହାସନର ତୁମେ ଅବମାନନା କର ନାହିଁ। ଏ ରତ୍ନମୁଦି ଲାଗି ତୁମକୁ ପ୍ରତିଦାନ ଗ୍ରହଣ କରିବାକୁ ହବ।
1: ବେଶ, ଏ ଅକିଞ୍ଚନ ପ୍ରତି ମଣିମାଙ୍କର ଯଦି ଅନୁଗ୍ରହ ହୋଇଛି, ତେବେ ଜଗନ୍ନାଥଙ୍କର ସେବକ ସେଇ ଭକ୍ତ ଶିରୋମଣି ଚଣ୍ଡାଳର ସେବାରେ ନିଯୁକ୍ତ ହେବା ପାଇଁ ମୋତେ ଅନୁମତି ମିଳିଲେ।
0: ଉଠ ଯୁବକ, ଉଠ, ମୋ ପାଦ ଛାଡ଼। ଅପରିଚିତ ହେଲେ ମଧ୍ୟ ତୁମ ରୂପ କହେ ତୁମେ ସରଳ, ପ୍ରଭୁ ଭକ୍ତ ଓ ବିଶ୍ୱାସୀ। ତୁମର ପ୍ରାର୍ଥନା ଅବଶ୍ୟ ପୂରଣ ହେବ
1: ମଣିମା,
0: କିନ୍ତୁ ରତ୍ନମୁଦି ନିମିତ୍ତ ଇଏ ମୋର ଯଥେଷ୍ଟ ପ୍ରତିଦାନ ବୋଲି ମନେ ହୁଏ ନାହିଁ। ଆଉ କିଛି ମାଗ ଯୁବକ, ମାଗ।
1: ଏ ଦାସାନୁ ଦାସ ପ୍ରତି

0: ଗୀତେ ଯଦି ଅନୁଗ୍ରହ ତେବେ ଯଥା ସମୟରେ ମୋର ପ୍ରାର୍ଥନା ନିବେଦନ କରିବି ମଣିମା।
1: ଉତ୍ତମ, ସେଥିଲାଗି ଗଜପତି ତୁମ ନିକଟରେ ସତ୍ୟବଦ୍ଧ, ଆଜିଠାରୁ ତୁମେ ମୋର ପାର୍ଶ୍ୱଚର।
0: ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଏ ଦାସ ଯେପରି ଗଜପତିଙ୍କର ବିଶ୍ୱାସର ଉପଯୁକ୍ତ ହୁଏ।
1: ହଁ, ଏପର୍ଯ୍ୟନ୍ତ ତୁମର ନାମ ଜାଣିପାରିଲି ନାହିଁ ଯେ।
0: ନାମ ପଦ୍ମସିଂହ।
1: ପଦ୍ମସିଂହ, ପଦ୍ମ, ପଦ୍ମ ସୁନ୍ଦର, ଅତି ସୁନ୍ଦର, ଅତି ସୁନ୍ଦର।
2: ମଣିମାଙ୍କର ଜୟ ହେଉ।
1: କିଏ? ବକ୍ସି ମହାଶୟ, ଆସନ୍ତୁ, ସମ୍ବାଦ କ'ଣ?
2: ଛାମୁରେ କିଛି ଜଣାଇବାକୁ ଥିଲା ଯେ।
1: ଓ ପଦ୍ମ, ତୁମେ କିଛି କ'ଣ ପାଇଁ ପାର୍ଶ୍ୱ କକ୍ଷରେ
0: ଆସୁଛି ମହାରାଜ?
1: ଏଥରକ କୁହନ୍ତୁ ବକ୍ସି ମହାଶୟ।
2: କାଞ୍ଚି ଅଭିଯାନ ଲାଗି ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି ମଣିମା। ଜ୍ୟୋତିଷ ରତ୍ନେ ଲଗ୍ନ ସ୍ଥିର କରି କହିଛନ୍ତି ଆସନ୍ତା ମଙ୍ଗଳ ରାତି ବୁଧ ପାହାନ୍ତିରେ ଦୁର୍ଗା ମାଧବଙ୍କ ଦର୍ଶନ ବଢ଼ାଇ ମଣିମା ଯୁଦ୍ଧଯାତ୍ରା କରିବା ପାଇଁ ସର୍ବଶୁଭ।
1: କିନ୍ତୁ କାଞ୍ଚି ବିପକ୍ଷରେ ଏଥରର ଅଭିଯାନ ଏକ ଚଣ୍ଡାଳର ଅଭିଯାନ ବୋଲି ଆପଣଙ୍କର ସ୍ମରଣ ଅଛି ତ ବକ୍ସି ମହାଶୟ?
2: ହଁ ମଣିମା, ଏ ଅଭିଯାନ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଲାଭାସରେ ନୁହେଁ, ଏହା ଜଗନ୍ନାଥଙ୍କ ସେବକର ଅଭିଯାନ। ଉତ୍କଳର ସିଂହାସନ ଚଣ୍ଡାଳର ନୁହେଁ, ଦେବତାର, ଏହି ପ୍ରମାଣ ଆମର ଲକ୍ଷ୍ୟ। ଚଣ୍ଡାଳର ଅପମାନ ଛାମୁଙ୍କର ନୁହେଁ, ରାଜାର ନୁହେଁ କି ପ୍ରଜାର ନୁହେଁ, ଏ ଅପମାନ ନୀଳକନ୍ଦର ବିହାରୀ ଜଗନ୍ନାଥଙ୍କର। ଆଜି ଗଜପତି ବାହିନୀ ଏ ଅପମାନର ଉତ୍ତର ଦେବାକୁ କିଭଳି ପ୍ରସ୍ତୁତ ହୋଇଛି ତାହା ଚକ୍ରତୀର୍ଥର ସୈନ୍ୟ ସମାବେଶ ଦେଖିଲେ ମଣିମା ସହଜରେ ଅନୁମାନ କରିପାରିବେ।
1: ସାଧୁ ବକ୍ସି, ସାଧୁ, ସାଧୁ।
2: ଏହି ତ ବିଜୟ ସିନ୍ଦୁର ଆଉ ଆଜ୍ଞାମାଳଘିନୀ ବଡ଼ପଣ୍ଡା ଆସିଲେଣି।
3: ମଣିମା, ପୂଜା ଅତି ନିର୍ବିଘ୍ନରେ ବଢ଼ିଛି ମଣିମା। ଦେବୀ ବିମଳା ସୁପ୍ରସନ୍ନା, ବିଜୟ ସିନ୍ଦୁର ଆଉ ଆଜ୍ଞାମାଳ ଖେଳା ହେଉ ମଣିମା।
1: ଦିଅନ୍ତୁ ବଡ଼ପଣ୍ଡା, ବିମଳାଙ୍କର ଆଜ୍ଞାମାଳ ମୋ ଗଳାରେ ପିନ୍ଧାଇ ଦେଇ ମଥାରେ ମୋର ବିଜୟ ସିନ୍ଦୁରର ଟିକା ଲଗାଇ ଦିଅନ୍ତୁ।
3: ମା, ଗଜପତି ସିଂହାସନର ମହତ୍ତରାତ୍ମା।
4: ଜୟ ଗଳିଆର ଭୁଜ ମୋ ଗରୁ ଜଗନ୍ନାଥଙ୍କର, ଜୟ ବୀରଶ୍ରୀ ଗଜପତି ଗଣେଶ୍ୱର, ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗାଧୀଶ୍ୱର, ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବଙ୍କର।
1: ଜୟଧ୍ୱନି, ଇଏ ତୁର୍ଯ୍ୟନାଦ।
2: ରଥିପୁରର ଗଡ଼ନାୟକ ଆଉ ମେଦିନୀପୁରର ପାଇକମାନେ ପହଞ୍ଚିପାରି ନଥିଲେ, ସମ୍ଭବତଃ ଦର୍ଶନ ଲାଗି ସିଂହଦ୍ୱାରରେ ଅପେକ୍ଷା କରୁଛନ୍ତି।
4: ଜୟ ବୀର ଶ୍ରୀ ଗଜପତି ଗଣେଶ୍ୱର, ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗାଧୀଶ୍ୱର, ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବଙ୍କର।

0: ଚମତ୍କାର, ଅତି ଚମତ୍କାର। ଜ୍ୟୋତ୍ସ୍ନା ରାତିର ଚିଲିକା ଜଳରାଶିରେ ନୀଳ ଓ ପିତର କି ଅପୂର୍ବ ସମ୍ମିଳନ, ବିଚିତ୍ର ଏ ଦୃଶ୍ୟ। ପ୍ରକୃତିର ଏହି ମିଳନ ଭିତରେ ପୁରୀ ରହିଛି ପୂର୍ଣ୍ଣତା, ମାଦକତା ଓ ସାର୍ଥକତା, ଯାହା ମନୁଷ୍ୟ ଜୀବନରେ ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ।
1: ମଣିମାଙ୍କର ଜୟ ହେଉ।
0: ପଦ୍ମ, କିଛି କହିବ? ପଦ୍ମ
1: ନା ମହାରାଜ, ଆପଣ ଶିବିର ଛାଡ଼ି ଏକୁଟିଆ ଚିଲିକା କୋଳକୁ ଚାଲି ଆସିଥିବାରୁ।
0: ବନ୍ଦୀର ଆଉ ଆୟତ୍ତ କ'ଣ ପଦ୍ମ?
1: ବନ୍ଦୀ ସମ୍ରାଟ ପୁରୁଷୋତ୍ତମ ଦେବ?
0: ମୁଁ ତ ଆଉ ଦେବତା ନୁହେଁ, ମନୁଷ୍ୟ। ମନୁଷ୍ୟର ପ୍ରାଣ ଅଛି, ଧମନୀରେ ରକ୍ତ ଅଛି, ହୃଦୟରେ ସ୍ପନ୍ଦନ ଅଛି, ଆଉ ଜୀବନରେ ଜୀବନର ଅନୁଭୂତି ମଧ୍ୟ ଅଛି। ସମ୍ରାଟ ହେଲେ ମଧ୍ୟ ମୁଁ କ'ଣ ମନୁଷ୍ୟଠାରୁ ପୃଥକ?
1: କିନ୍ତୁ ସାଧାରଣ ମନୁଷ୍ୟଠାରୁ ମହିଆନ, ଶ୍ରେଷ୍ଠ।
0: ତା ଅର୍ଥ ସାଧାରଣଙ୍କ ଠାରୁ ସୁଖ ଦୁଃଖର ଅନୁଭୂତି ମୋର ଅଧିକ?
1: ଏ ପ୍ରଶ୍ନର ସମାଧାନ ମହାରାଜ ନିଜେ କରିବେ ସିନା।
0: ସମାଧାନର କୌଣସି ପ୍ରମାଣ ମୁଁ ଦେଖୁନାହିଁ ପଦ୍ମ। କାଞ୍ଚି ବିଜୟ ଲାଗି ମୋର ଚିନ୍ତା ଓ ଭାବନାର ସୀମା ନାହିଁ। ହଠାତ୍ ମୋର ମନେ ହେଲା ମୁଁ ଯେପରି ବନ୍ଦୀ, ମୁଁ ଦୁର୍ବଳ।
1: କ'ଣ ପାଇଁ ଦୁର୍ବଳତା ମହାରାଜ?
0: ସିଏ ଥିଲା ଅତୀତର ଏହିପରି ଏକ ସନ୍ଧ୍ୟା, ନବବସନ୍ତର ପ୍ରଥମ ସମାଗମ। ଶୁକ୍ଳ ସପ୍ତମୀର ଚନ୍ଦ୍ର କିରଣର ସଜାଗ ଆଘାତରେ ଖୋଲିଯାଇଥାଏ କାବେରୀ ପକ୍ଷର ଦ୍ୱାର। ହଠାତ୍ କାଞ୍ଚି ରାଜୋଦ୍ୟାନରୁ ଦେଖିପାରିଲି ଦୁଇଟି ଚପଳ ସୁନ୍ଦର ଆଉ ଭ୍ରମର କୃଷ୍ଣ ଉତ୍କଣ୍ଠ ନୟନ। ସେହି ମାଦକ ଭରା ନୟନ ଯୁଗଳର ଆକର୍ଷଣରେ ମୋ ମନ ପ୍ରାଣ ସବୁ ବନ୍ଦୀ ହେଇଗଲା।
2: ମଣିମାଙ୍କର ଜୟ ହେଉ।

0: ବାହୁବଳେନ୍ଦ୍ର, ସମ୍ବାଦ କ'ଣ?
1: ପାଖ ଗାଁର ଗୋଟେ ଗୋପାଳୁଣୀ ସମୁଙ୍କର ଦର୍ଶନ ପାଇଥିଲି।
0: ଠିକ୍ ଅଛି, ତାକୁ ଆସିବାକୁ ଦିଅ।
1: ଯଥାଜ୍ଞା ମଣିମା।
0: ଗୋପାଳୁଣୀର ଛଦ୍ମବେଶରେ ଶତ୍ରୁପକ୍ଷର କେହି ଗୁପ୍ତଚର ନୁହେଁ ତ ପଦ୍ମ?
2: ଗୁପ୍ତଚର ହେଡ଼େ ତାର ସାହସ,
0: ଯୁଦ୍ଧ ସମୟରେ ଏହା ଅସମ୍ଭବ ନୁହେଁ।
2: ଯେତେ ହେଲେ ସ୍ତ୍ରୀ ଲୋକଟାଏ ତ।
0: ତଥାପି ସେ ଅବହେଳାର ଯୋଗ୍ୟ ନୁହେଁ ପଦ୍ମ। ଗୁପ୍ତଚର ବୃତ୍ତିରେ ସ୍ତ୍ରୀ ଲୋକ ପୁରୁଷଙ୍କ ଠାରୁ ଅଧିକ ମାରାତ୍ମକ।
2: କିନ୍ତୁ କାଞ୍ଚି ଯେ ଠାରୁ ଅନେକ ଦୂର,
0: ସ୍ତ୍ରୀ ଲୋକ ପକ୍ଷରେ ଅସମ୍ଭବ କ'ଣ? କିନ୍ତୁ କିନ୍ତୁ ଇଏ କ'ଣ ପଦ୍ମ, ତୁମେ ନିଜକୁ ଏତେ ତନ୍ନତନ କରି ଚାହୁଁଛ ଯେ, କଥା କ'ଣ?
2: ନା ମହାରାଜ, ମୁଁ ସେଇ ସ୍ତ୍ରୀ ଲୋକଟିର ଛଦ୍ମବେଶ କଥା ଭାବୁଥିଲି।
1: ମଣିମା, ଏଇ ସେ ଗୋପାଳୁଣୀ।
0: ତୋ ନାଁ କ'ଣ ଗୋପାଳୁଣୀ?
3: ମୋ ନାଁ ମାଣିକି ମଣିମା।
0: ଘର?
3: ଏଠିକି ଗଦାଏ ବାଟ, ଚିଲିକା କୂଳ, ସତୀବର ପାଖରେ।
0: ଆସିବାର କାରଣ?
3: ମଣିମା, ଏଇ ମୁଦି।
0: ଇଏ ତ ଜଗନ୍ନାଥଙ୍କର ରତ୍ନ ମୁଦି। ତମେ ଏ ମୁଦି କୋଉଠୁ ପାଇଲ ଗୋପାଳୁଣୀ, ସତ କୁହ, କୋଉଠୁ ପାଇଲ?
3: ସତ କହୁଛି ମଣିମା, ରଜା ପୁଅ ଦି ଭାଇ ଆଜି ଉଦୁଦିଆ ଖରାବେଳେ ଘୋଡ଼ାରେ ବସି ଯାଉଥିଲେ, ମତେ ଦେଖି ଶୋଷ ହଉଛି ବୋଲି କହି ସେ ଦିହେ ଦହି ଖାଇବାକୁ ମାଗିଲେ।
0: ସେଉଠୁ ସେଉଠୁ କଣ ହେଲା ମାଣିକି?
3: ମୁଁ ଦହି ଦେଲି, ଖାଇଲେ। କୌଡ଼ି ମାଗିଲା ବେଳକୁ କହିଲେ, ନେ ଏଇ ମୁଦି ଚିହ୍ନଟ ରଖିଥା, ପଛରେ ଆମ ରାଉତେ ଆସୁଛନ୍ତି, ତାଙ୍କୁ ଦେଲେ ସେ କୌଡ଼ି ଦେବେ। ମଣିମା ମଣିମା, ମୁଁ ଗରିବ ଲୋକ ମଣିମା, ଏ ମୁଦି ନାହିଁ ମୁଁ କଣ କରିବି ଯେ।
0: ଆଚ୍ଛା ଆଚ୍ଛା ଆଚ୍ଛା, ସେମାନେ କୁଆଡେ ଗଲେ?
3: କହୁଥିଲେ ଦକ୍ଷିଣରେ କୋଉଠି ଯୁଦ୍ଧ ହଉଛି, ସେଇଠିକି ଯାଉଛନ୍ତି।
0: ଆଚ୍ଛା, ସେ ଦି ଜଣ ଦେଖିବ କେମିତିଆ?
3: ଜଣେ କଳା ଆଉ ଜଣେ ଗୋରା। ମୋ ହାଣ୍ଡିକ ଯାକ ଦହି ଖାଇ ଆଖି ପିଛୁଳାକେ ଘୋଡ଼ାରେ ବସି ପଳେଇ ଗଲେ ପରା, ମୁଁ ପଛରୁ ଡାକିଲା ବେଳକୁ ଆଉ କଣ ଅଛନ୍ତି?
0: ବାହୁବଳେନ୍ଦ୍ର, ବାହୁବଳେନ୍ଦ୍ର, ମାଣିକି କଥା ଶୁଣିଲ ତ? ବାହୁବଳେନ୍ଦ୍ର, ଭକ୍ତବତ୍ସଳ ପ୍ରଭୁ ସ୍ୱୟଂ ଜଗନ୍ନାଥ ବଳଭଦ୍ର ତା ହାତରୁ ଦହି ଖାଇ ଅଧମକୁ ବାଟ କଢେଇ ନଉଛନ୍ତି। ଏ ଜାତିର ଯାତ୍ରା ପଥରେ ଆଜି ଦେବତାର ଆଶୀର୍ବାଦ ଝରି ପଡୁଛି, ଆଉ ଆମର ଭୟ ନାହିଁ ବାହୁବଳେନ୍ଦ୍ର, ଆଉ ଆମର ଭୟ ନାହିଁ। ସର୍ବସଙ୍କଟ ହାରି ମଧୁସୂଦନ ଆଜି ଆମର ସହାୟ। ଧନ୍ୟ ଧନ୍ୟ ଏ ମାଣିକି, ଧନ୍ୟ ତୋର ଜୀବନ।
3: ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ମୋ ହାତରୁ ଦହି ଖାଇ ଚାଲିଗଲେ, ଆଉ ମୁଁ ମୋ ହତ ଭାଗିନୀ ତାଙ୍କୁ ଚିହ୍ନି ପାରିଲି ନାହିଁ। ହେ ମଣିମା ମଣିମା, ମୋର ଆଉ ମୂଲ ମୁଁ ପାଇସାରିଛି, ମୋର ଆଉ କୋଉଠି ଲୋଡ଼ା ନାହିଁ।
0: ବାହୁବଳେନ୍ଦ୍ର,
1: ମଣିମା,
0: ପ୍ରଭୁଙ୍କ ଚରଣ ଧୂଳିରେ ଯେଉଁ ଭୂମି ଆଜି ପବିତ୍ର ହୋଇଛି, ଆଜିଠାରୁ ତାର ନାମ ହଉ ମାଣିକି ପାଟଣା। ଯାବତ୍ ଚନ୍ଦ୍ରାର୍କେ ପୁତ୍ର ପୌତ୍ରାଦି କ୍ରମେ ମାଣିକି ଗୌରୁଣୀ ଭୋଗ କରୁ ସେଇ ନିଷ୍କର ଜମି, ବିଖ୍ୟାତ ହେଉ ପ୍ରଭୁ ଜଗନ୍ନାଥଙ୍କର ବାଣା। ଯା ମାଣିକି, ଯା ଖୁସି ମନରେ ଘରକୁ ଫେରି ଯା, ଏହା ହିଁ ତୁମ ଦହିର ଉପଯୁକ୍ତ ମୂଲ୍ୟ।
3: ମଣିମା,
1: ଜୟ ପ୍ରଭୁ ଶରଣ ପନ୍ଥର ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜ ପୁରୁଷୋତ୍ତମ ଦେବଙ୍କର।

0: ସବୁ ଅପଦାର୍ଥ ସବୁ ପଲ ପଲ ହୋଇ ମଣିମା ମଣିମା ହଉଥିବେ। ଆଉ ମଣିମା ଯଦି ଠିକଣା ବେଳରେ କିଛି ଗୋଟାଏ ପରାମର୍ଶ ଚାହିଁବେ ତେବେ ସମସ୍ତେ ମୁଁ କପାଲଟିଯିବେ, ଆ କରି ଉପରକୁ ଚାହିଁଥିବେ। ନା ଦେଖୁଛି ଏମାନେ ମୋତେ ପାଗଳ କରିଦେବେ।
1: କାଞ୍ଚି ନରପତିଙ୍କର ଜୟ ହେଉ।
0: କିଏ ରାଜଗୁରୁ ଆପଣେ ଛିଡ଼ାଟା ହୋଇ ରହିଲେ କ'ଣ କହନ୍ତୁ, କ'ଣ କହିବେ?
1: ଛାମୁରୁ ଡାକରା ଯାଇଥିଲା ସେଇଥିପାଇଁ।
0: ଡାକରା ଯାଇଥିଲା କେତେବେଳେ, କିଏ ଖବର ଦେଲା?
1: ଦୁଆରୀ ଯାଇ କହିଲା ଛାମୁ ମୋତେ ଗଣପତି ମନ୍ଦିରରେ।
0: ଓ ହଁ ହଁ, ଖୁବ୍ ଜରୁରୀ କଥା, ଗଣପତିଙ୍କର ମାଜଣା ହେଇଛି?
1: ହୋଇଛି ମଣିମା।
0: ତାହେଲେ 100 ଖସା ଲଡ଼ୁ, 108 ନଡ଼ିଆ, ଆଉ ପ୍ରତିଦିନ ବ୍ରାହ୍ମଣ ଭୋଜନ।
1: କ'ଣ ଆଜିଠାରୁ ଆରମ୍ଭ ହେବ?
0: ହଁ ଏଇକ୍ଷଣି।
1: ଏ ବ୍ୟବସ୍ଥା କେତେଦିନ ପର୍ଯ୍ୟନ୍ତ ଚାଲିବ ମଣିମା?
0: ତାର କ'ଣ କିଛି ଠିକଣା ଅଛି? ଆଜି ତ ସମ୍ବାଦ ପାଇଲି ଉତ୍କଳ ବାହିନୀ ପୁଣି ଲଢ଼ିବାକୁ ଆସୁଛି। ଏଥରକ କୁଆଡ଼େ ସେ ଚଣ୍ଡାଳଟା ନିଜେ ଆସୁଛି।
2: ଯୁଦ୍ଧ ତାହେଲେ କ'ଣ ପୁଣି ହେଉ ବାବା?
0: ହେଉ, ସେଥିଲାଗି ମୁଁ କ'ଣ ଭୟ କରେ ମା ପଦ୍ମାବତୀ। ଆସୁ ସେ ଚଣ୍ଡାଳ ଏଥରକ। କାଞ୍ଚି ଗଣପତି ମୋର ଚିର ସହାୟ ବୋଲି ସେ କ'ଣ ଜାଣିନାହିଁ? କାଞ୍ଚିର ବଳ ବିକ୍ରମ ଥରେ ତ ସେ ଜାଣିଯାଇଛି। ଆଉ ଏଥରକ ତାକୁ ବନ୍ଦୀ କରି ମୁଁ ଯଦି ତାରି ହାତରେ ଗଣପତିଙ୍କର ବେଢ଼ା ଝାଡ଼ୁ ନ କରେଇଛି ତେବେ ମୋ ମନ ଶାନ୍ତ ହବନି ମା, ଶାନ୍ତ ହବନି।
2: ଅକାରଣରେ ଏ ଯୁଦ୍ଧ କାହିଁକି ବାବା?

0: କହିଲୁ ମା ପଦ୍ମବତୀ, ଏ ଯୁଦ୍ଧ କାରଣ ଛାର ଚଣ୍ଡାଳଟାଏ ରଜା ହେଇଗଲା ବୋଲି ସେ ମୋର କନ୍ୟାକୁ ବିବାହ କରିବ। ମୋ ମୁହଁକୁ ଆଉ ଚାହିଁ ରହିଲେ କଣ ରାଜଗୁରୁ, ମନ୍ଦିରରେ ମାଜଣା କରିବେ, ଯାଆନ୍ତୁ। ହଁ, ତୁ କଣ ମନ୍ଦିରକୁ ଯିବୁ ମା?
1: ହଁ ବାବା।
0: ଠିକ ଅଛି, ତୁ ଯା ମା, ମୁଁ ମନ୍ତ୍ରଣା କକ୍ଷକୁ ଯାଏ, ଉତ୍କଳ ସୈନ୍ୟ କୋଉଠି ପହଞ୍ଚିଲେ ସେ ଖବରଟା ଆଗକୁ ମୁଁ ବୁଝେ।
1: ରାଜଗୁରୁ ଆପଣ
0: କୁହନ୍ତୁ ମା,
1: ଉତ୍କଳ ସେନାର କାଞ୍ଚି ଅଭିଯାନ କଥା କଣ ସତ?
0: ମଣିମାଙ୍କ ଶ୍ରୀମୁଖରୁ ସେଇ କଥା ଶୁଣିଲେ ପରା ମା?
1: ନାଇଁ ନାଇଁ, ଆପଣ ସେନାପତିଙ୍କ ଠାରୁ ସଠିକ ଖବର ବୁଝି ଆସିବେ, ଯାଆନ୍ତୁ।
0: ହଉ ତେବେ ଯାଉଛି ମା।
1: ପୁଣି ଯୁଦ୍ଧ, ପୁଣି ହାହାକାର, ପୁଣି ଚାଣକ୍ୟ, ହଜାର ହଜାର ଅଭାଗିନୀ ହେବେ ବିଧବା, ମା ହେବେ ପୁତ୍ରହରା, ଏ ଜନହାନି, ଏ ଅଶାନ୍ତି ପାଇଁ ଦାୟୀ କିଏ? କାହା ଅପରାଧ ଯୋଗୁଁ ଏ ଯୁଦ୍ଧର ବିଭୀଷିକା? ମୋ ଅନ୍ତରାତ୍ମା କହେ ମୁଁ ଏଥିପାଇଁ ଦାୟୀ, ମୁଁ ଛାର ପଦ୍ମାବତୀ ଲାଗି ମୋର ଦେଶରେ ଏ ଆତଙ୍କ। ପ୍ରଭୁ, ମୁଁ ଅପରାଧିନୀ, ପ୍ରଭୁ ମୋତେ ତୁମେ ক্ষমা করে দিও, ক্ষমা করে দিও প্রভু।

0: ଭିନ୍ନ ହେଇଛି?
1: ତମର ଅନୁମାନ ସତ୍ୟ ଯୁବରାଜ।
0: ମହାନୁଭବ ସମ୍ରାଟ, ମୋର ଅପରାଧ ମାର୍ଜନା କରନ୍ତୁ। ଆହ, ମୋର ଆଜି କି ପରମ ସୌଭାଗ୍ୟ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି ମଣିମା। ଆରେ କିଏ ଅଛି ରେ ସମ୍ରାଟଙ୍କର ଯଶୋଚିତ ସମ୍ବର୍ଦ୍ଧନା ଲାଗି?
2: ଥାଉ ଯୁବରାଜ ଥାଉ, ଲୌକିକତା ପୂର୍ଣ୍ଣ ସମ୍ବର୍ଦ୍ଧନାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ସାଥିରେ ଅନାହୁତ ସସ୍ନେହ ମିଳନ ମୋ ନିମନ୍ତେ ଦୁର୍ଲଭ। ଆଉ ତା ଛଡ଼ା ମୁଁ କାଞ୍ଚି ପଥର ଯାତ୍ରୀ ଯେତେବେଳେ
0: ମୁଁ ଶୁଣିଥିଲି ସମ୍ରାଟଙ୍କର କାଞ୍ଚି ଅଭିଯାନ କଥା, ଏ ଅଭିଯାନରେ ନନ୍ଦପୁରର କ୍ଷୁଦ୍ର ଶକ୍ତି କୌଣସି ସେବାରେ ଲାଗିପାରିଲେ ନିଜକୁ ଆମେ ଭାଗ୍ୟବାନ ମନେ କରନ୍ତୁ।
2: ଆପଣ ପ୍ରକୃତ ମିତ୍ରର ଉପଯୁକ୍ତ କଥା କହିଛନ୍ତି ଯୁବରାଜ, ମନର ଅଭିଳାଷ ପ୍ରକାଶ କରନ୍ତୁ।
0: ଅନୁମତି ପ୍ରଦାନ କଲେ କାଞ୍ଚି ଅଭିଯାନରେ ମୁଁ ଛାମୁଙ୍କର ଅଙ୍ଗରକ୍ଷାର ଭାର ଗ୍ରହଣ କରିବି।
2: ତୁମର ଇଚ୍ଛା ମୁଁ ପୂରଣ କଲି ବନ୍ଧୁ।

0: ప్రభు మో విఘ్న వినాశాయ గుణాధిపతయ నమః. ఓం అఖండాండ భాండం మాస్తి ముండం ఘృతాకార పిండం భజే వక్రతుండం. సబుతిరి ఆజి విఘ్న గాధోయి పాధోయి గలా బెళకు కియే గోటే పాషాండ పచ్చరు డాకిదిలాని. అరి కేరే తు ఏ రాజపరిచారక କଥା କଣ?
1: ଛାମୁ ଡାକରା ଚଞ୍ଚଳ ଆସନ୍ତୁ.
0: ଛାମୁ ଡାକରା, ଏ ଅବେଳରେ କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା, ମାଲ ନେଇ ଶୀଘ୍ର ପହଞ୍ଚିଲେ ମଣିମା ଯୁଦ୍ଧକୁ ବିଜେ କରିବେ.
0: ଯୁଦ୍ଧକୁ? ଛାମୁ କଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡ଼ି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସିଲେଣି. ନାଗରା ଦିଆ ହଉଥିଲା, ଆପଣଙ୍କୁ ଶୁଣିନାହାନ୍ତି କି?
0: ଏ ହଁ, ଶୁଣିଛି ଶୁଣିଛି.
2: ଆହେ, ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ହେଇଟି କାହାକିଲ କହିବେନି ଟି, ଆଜି ସକାଳେ ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନୀ ବସିଥିଲା ପରା.
0: ଏ ଶାଗୁଣା, ଆହେ ଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳର ସୂଚନା ଦେଖାଗଲାଣି। ରାତି ଅଧରେ ମେଳାମେଳା ହୋଇ କାଉ ବୋବଉଛନ୍ତି।
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କଣ କଣ?
2: ଇଏ ଗଡ଼ଦୁଆରି ପରା କହୁଥିଲା, କୋଳା ଘୋଡ଼ା ହେଇ ଦି ଜଣ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ।
0: ଆହେ କେମିତି? ଗଡ଼ଦୁଆର କଣ ମୁକୁଳା ଥିଲା?
2: ନାଇଁ ପରା, ଦୁଆର ତା ଛାଏ ଛାଏ ମୁକୁଳା ହେଇଗଲା, ଆଉ ଘୋଡ଼ା ଦିଟାକ ଆଖି ପିଛୁଳାକେ ପଶିଗଲେ, ଧୂଳିରେ ତା ଆଖି ପୋତି ହେଇଗଲା ପରା।
0: ଆଉ ସେ ଘୋଡ଼ା ଦିଟା
2: କୁଆଡ଼େ ଯେ ଅଦୃଶ୍ୟ ହେଇଗଲେ କିଛି ଜଣାଗଲାନି।
0: ଆହେ ଛାମୁରି ଏ କଥା ଜଣା କରିଛ ଟି?
2: ହେଁ, ଜଣା କରିବୁ, ମୁଣ୍ଡ ଆଉ ରହିବ ଟି? ହଉ, ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି।
0: ହଁ ହଁ, ଚାଲ ଚାଲ। ପ୍ରଭୁ ହେ, ଏଥରକ ଯୁଦ୍ଧ କଣ ହବ କେଜାଣି? କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ଉଛି, ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତିମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜୟ ଗର୍ଭ ଅଞ୍ଜନ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ
0: ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର,
1: ଜୟ। ଇଏ କର୍ଣ୍ଣ ଆଜି କଣ ଶୁଣୁଛି? ଉତ୍କଳ ବାହିନୀର ଅନ୍ୟତମ ଯୋଦ୍ଧା ନବଘନ ଉତ୍ତର କବାଟ ବାର୍ତ୍ତା ଦେଇଗଲେ, ବିଜୟ ଚନ୍ଦ୍ରାକ୍ଷଙ୍କର ଅଦ୍ଭୁତ ରଣକୌଶଳ ଯୋଗୁଁ କାଞ୍ଚି ବାହିନୀ ଛତ୍ରଭଙ୍ଗ ଦେଇଛି। ଯୁଦ୍ଧରେ ଆଜି ଓଡ଼ିଆ ପାଇକମାନେ ନିଶ୍ଚୟ ଜିଣିବେ। ଯୁଦ୍ଧ ଭୂମିକୁ ମୋର ଯିବା ଆବଶ୍ୟକ ପଡ଼ିବ ନାହିଁ। ଭକ୍ତବତ୍ସଳ ପ୍ରଭୁ ଚଣ୍ଡାଳର ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
0: ଜୟ ଦର୍ପ ଦମନ ପ୍ରଭୁ ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
2: ମହାମହିମ ସମ୍ରାଟଙ୍କର ଜୟ।
1: ଆସନ୍ତୁ ଯୁବରାଜ ବିଜୟ ଚନ୍ଦ୍ରାକ୍ଷ, ଯୁଦ୍ଧରେ ଆପଣଙ୍କର ବିଚକ୍ଷଣ ରଣକୌଶଳର ସମ୍ବାଦ ମୁଁ ପାଇସାରିଛି, ବଧେଇ ଜଣାଉଛି।
2: ଏପରି କହି ମୋତେ ଲଜ୍ଜିତ କରନ୍ତୁ ନାହିଁ ମହାରାଜ। ଓଡ଼ିଶାର ରଣକୌଶଳ, ବୀରତ୍ୱ ଆଉ ଦିଗ୍ବିଜୟ ମୂଳରେ ଶତ୍ରୁ ମର୍ଦ୍ଦନକାରୀ ଗଜପତି ହେଉଛନ୍ତି ଏକମାତ୍ର ପଥ ପ୍ରଦର୍ଶକ। ଆଜି ମନେ ହେଲା ଓଡ଼ିଆ ପାଇକର ରଣଶିକ୍ଷା ନିକଟରେ କାଞ୍ଚି ବର୍ତ୍ତମାନ ଏକ ଶିଶୁ, ସେଇଥିପାଇଁ ଯୁଦ୍ଧରେ ଆଜି କାଞ୍ଚି ସେନା ଛତ୍ରଭଙ୍ଗ ଦେଇଛି।
1: କିନ୍ତୁ ଏସବୁ ସମ୍ଭବ ହେଲା ଆପଣଙ୍କର ସୁଦକ୍ଷ ପରିଚାଳନା ଯୋଗୁଁ ସିନା, ତା ନହେଲେ।
2: କ୍ଷମା କରିବେ ମହାରାଜ, ଯାହା ଶୁଣିଛନ୍ତି ସମସ୍ତ ଭ୍ରମ। ଯୁଦ୍ଧ ପରିଚାଳନା ଲାଗି ମୁଁ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ତୁର୍ଯ୍ୟନାଦ କଲି, ଦେଖିଲି ହଠାତ୍ ଯେମିତି ଦୁଇଜଣ ଯୋଦ୍ଧା ଦୁଇଟି ଘୋଡ଼ାରେ ମୋ ଆଖି ଆଖିରେ ଆବିର୍ଭୂତ ହେଲେ। ଚାରିଗୋଟି ବିରାଟ ବାହିର ଛାୟା ଫୁଟି ଦିଶିଲା। ଆମ ଉତ୍କଳ ସେନା ବ୍ୟୁହ ଭେଦ କରୁ ନ କରୁଣୁ ବିରାଟ କାଞ୍ଚି ସେନା ଛତ୍ରଭଙ୍ଗ ଦେଲେ।
1: ଆପଣ କଣ କହୁଛନ୍ତି?
2: ହିନ୍ଦୁର ନମସ୍ୟ ଚଳନ୍ତି ଜଗନ୍ନାଥ, ଧନ୍ୟ ଆପଣଙ୍କର ଭକ୍ତି, ଧନ୍ୟ ଆପଣଙ୍କର ମହିମା, ଆପଣଙ୍କର ସଙ୍ଗ ସୁଖ ଲାଭ କରି ମୁଁ ଧନ୍ୟ ହେଇଛି। ଆଶୀର୍ବାଦ କରି ମୋତେ ପବିତ୍ର କରନ୍ତୁ ମହାରାଜ, ମୋତେ ପବିତ୍ର କରନ୍ତୁ।
1: ଇଏ କଣ କରୁଛନ୍ତି ବନ୍ଧୁ ବିଜୟ ଚନ୍ଦ୍ରାକ୍ଷ? ମୋ ପାଦ ଛାଡ଼ନ୍ତୁ ବୀର, ଉଠନ୍ତୁ ଉଠନ୍ତୁ ଆପଣ। ସବୁ ସେଇ ଜଗନ୍ନାଥଙ୍କର କରୁଣା, ସବୁ ତାଙ୍କରି ଇଚ୍ଛା।
3: ଗଜପତିଙ୍କର ଜୟ ହେଉ।
1: ନା ପଦ୍ମ, ନା, ପ୍ରଭୁ ଜଗନ୍ନାଥଙ୍କର ଜୟ ବୋଲି କୁହ।
3: ଜୟ ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥଙ୍କର ଜୟ।
1: ଯୁଦ୍ଧର ସମ୍ବାଦ ତୁମେ ଶୁଣିଛ ପଦ୍ମ?
4: ବର୍ତ୍ତମାନ ତ ମୁଁ ସେଇଠାରୁ ଫେରୁଛି ମହାରାଜ। କହିବା ବାହୁଲ୍ୟ, ଯୁବରାଜ ବିଜୟ ଚନ୍ଦ୍ରାକ୍ଷଙ୍କର ବୀରତ୍ୱ ଗୌରବ ଶତମୁଖରେ ଫୁଟି ଉଠିଛି। ସନ୍ଧ୍ୟା ନହିଥିଲେ ଆଜି ବୋଧହୁଏ ହେଇଥାନ୍ତା ଶେଷ ଯୁଦ୍ଧ। ଦେଖିବେ ମହାରାଜ, ଆସନ୍ତାକାଲି ଯୁଦ୍ଧରେ କାଞ୍ଚିର ପରାଜୟ ସୁନିଶ୍ଚିତ।
1: ସବୁ ସେଇ ଗର୍ଭଗଞ୍ଜନ ପ୍ରଭୁ ନୀଳାଦ୍ରି ବିହାରୀଙ୍କର ଇଚ୍ଛା।
4: ମହାରାଜ ଅନୁମତି ଦେଲେ ମଣିମାଙ୍କ ଚରଣରେ ମୋର ଏକ ସାମାନ୍ୟ ନିବେଦନ।
1: ନିର୍ଭୟରେ ପ୍ରକାଶ କର ପଦ୍ମ।
4: କାଞ୍ଚି ବିଜୟ ପରେ ରାଜଜିମା ପଦ୍ମାବତୀଙ୍କୁ ମୁଁ ନିଜେ ବନ୍ଦିନୀ କରିବି।
1: ପଦ୍ମ, ସଂଯତ ହେଇ କଥା କୁହ। ତମେ ଏ କଥା କହି ତୁମେ ମୋର କେଉଁ ତନ୍ତ୍ରରେ ଆଘାତ କରୁଛ ଜାଣ? ଜାଣ ତୁମେ ପଦ୍ମାବତୀଙ୍କର ଆସନ କେଉଁଠି? ତୁମେ କଣ ଏପର୍ଯ୍ୟନ୍ତ ବୁଝିପାରିଲ ନାହିଁ କାଞ୍ଚି ଅଭିଯାନର ଲକ୍ଷ୍ୟ କଣ?
4: ମଣିମାଙ୍କର ତୃପ୍ତି ଲାଗି ମୁଁ ମୋର ପ୍ରାଣର ବାର୍ତ୍ତା ପ୍ରକାଶ କରିଛି ମାତ୍ର।
1: ଅସମ୍ଭବ, ତମେ ପୁରୁଷ ହୋଇ ଉତ୍କଳର ଭାବି ରାଜରାଣୀଙ୍କର ଅଙ୍ଗସ୍ପର୍ଶ କରିବାକୁ ସାହସ କରୁଛ? ମୁଁ ମନେ କରିଥିଲି ତମେ ବୁଦ୍ଧିମାନ ଆଉ ବିବେକୀ, କିନ୍ତୁ ଆଜି ତୁମର ଆସ୍ପର୍ଦ୍ଧା ଦେଖି।
4: ନିଜର କର୍ତ୍ତବ୍ୟ ମନେ କରି ମୁଁ କେବଳ ସତ୍ୟ ପ୍ରକାଶ କରିଥିଲି ମଣିମା, ଆପଣଙ୍କ ମନରେ ଆଘାତ ଲାଗିଥିବା ଯୋଗୁଁ କ୍ଷମା ଭିକ୍ଷା କରୁଛି।
1: ନା, ଏ ଆସ୍ପର୍ଦ୍ଧା ପାଇଁ କ୍ଷମା ନାହିଁ, ବରଂ ଶାସ୍ତି କୁହ ଶାସ୍ତି।
4: ଅତୀତ କଥା ଥରେ ସ୍ମରଣ କରନ୍ତୁ ମହାରାଜ,

0: ଆପଣଙ୍କର ମହାମୂଲ୍ୟବାନ ରତ୍ନମୁଦି ଫେରସ୍ତ ଦିନ ପ୍ରତିଦାନରେ ଆପଣ ମୋର ପ୍ରାର୍ଥନା ପୂରଣ କରିବା ନିମନ୍ତେ ସତ୍ୟବଦ୍ଧ ହୋଇଥିଲେ।
1: ସେଇ ପ୍ରାର୍ଥନା ସେଇ ସୁଯୋଗରେ
0: ମହାରାଜ, ପୁରୁଷ ହେଇ କାଞ୍ଚି ରାଜଜେମା ପଦ୍ମାବତୀଙ୍କର ଅଙ୍ଗସ୍ପର୍ଶ କରିବାରେ ଆପଣଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଇଛି ତାହା ଅମୂଳକ।
1: ଅମୂଳକ କିପରି?
0: ମଣିମାଙ୍କ ସେବାରେ ନିୟୋଜିତ ପାର୍ଶ୍ୱଚର ପଦ୍ମ ସିଂ ପୁରୁଷ ନୁହେଁ।
1: ତେବେ
0: ଏଇ ଦେଖନ୍ତୁ, ଏଇ ଦେଖନ୍ତୁ ମୋର ପ୍ରକୃତ ବେଶ। ମୁଁ ପୁରୁଷ ନୁହେଁ, ନାରୀ।
1: ନାରୀ? ଆଶ୍ଚର୍ଯ୍ୟ!
0: ଅପରାଧ ମାର୍ଜନା କରିବେ ସମ୍ରାଟ, ମୁଁ କାଞ୍ଚି ରାଜଜେମା ପଦ୍ମାବତୀଙ୍କର ପ୍ରିୟ ସଖୀ ମାୟାବତୀ।
1: ମାୟା?
0: ହଁ, ମାୟା।
1: ଅଦ୍ଭୁତ ତୁମେ ନାରୀ, ବାସ୍ତବିକ ଅଦ୍ଭୁତ, ଅଦ୍ଭୁତ ତୁମେ।

ଗଜପତିଙ୍କ ବିଶ୍ରାମ କକ୍ଷ କଣ ଶୂନ୍ୟ? ମହାରାଜା ତେବେ ଗଲେ କୁଆଡେ? କାଞ୍ଚି ରାଜଚିମା ପଦ୍ମାବତୀଙ୍କ ଚିତ୍ରପଟ ଏଠି ଶୋଭା ପାଉଛି ଏକ ସୁସଜ୍ଜିତ ଆସନରେ। ତାହେଲେ ରାଜଚିମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଚିରୁ ବନ୍ଦିନୀ ହେଇ ଆସିବା ପରେ ବିଚାରି ଖୁବ୍ ଫାଙ୍ଗି ପଡ଼ିଛି। ଯାଏ ପଣତକାନିରେ ଚିତ୍ରପଟଟିକୁ ଟିକେ ପୋଛିଦିଏ। ଚେମାଦି ଭାଙ୍ଗି ପଡ଼ ନାହିଁ ଚେମାଦି, ତମର ପ୍ରିୟ ସଖୀ ମାୟାବତୀ କେବେ ହେଲେ ତା କର୍ତ୍ତବ୍ୟ ଭୁଲି ନାହିଁ। କିଛି ଦିନ ଆଉ ଧୈର୍ଯ୍ୟ ଧର ଚେମାଦି, ଦେଖିବ ଜଗନ୍ନାଥଙ୍କ କରୁଣାରୁ ତମ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହବ, ତମର ଏ ଅଭିସାରିକା ବେଶ ନିଶ୍ଚୟ ସାର୍ଥକ ହବ।

0: ଧର୍ମ
1: ଏ ସିଂହାସନ ପ୍ରଭୁର ନୁହେଁ, ସେବକର।
0: କାହାର ସେବକ?
1: ପ୍ରଜାଙ୍କର।
0: ପ୍ରଜା ଯଦି କହେ ଜଗନ୍ନାଥଙ୍କୁ ସମୁଦ୍ରରେ ଭସାଇ ଦିଅନ୍ତୁ, ଭସାଇ ଦେବେ?
1: ଦେଖନ୍ତୁ, ପ୍ରଜାର ତୃପ୍ତି ଲାଗି,
0: ପ୍ରଜାର ତୃପ୍ତି ଲାଗି ନାରୀ ନିର୍ଯାତନା ମୋତେ ସମ୍ଭବ ହେବ?
1: ଉତ୍କ୍ଷିପ୍ତ ହୁଅନ୍ତୁ ନାହିଁ ଯୁବରାଜ, ମୁଁ ସିଂହାସନର ଦାସ।
0: ନା ସମ୍ରାଟ, ନା, ମୋ ସ୍ନେହ ଭକ୍ତି ସମ୍ମାନରେ ଆଘାତ ଲାଗିଛି, ଛାମୁ ଏ ବିଚାର ପ୍ରତ୍ୟାହାର କରି ନିଅନ୍ତୁ।
1: ବିଚାର ପରେ ମନ୍ତବ୍ୟ ପ୍ରକାଶ କରିସାରି ପୁନର୍ବିଚାର କରିବା ଗଜପତି ସିଂହାସନ ପକ୍ଷରେ ଅସମ୍ଭବ।
0: ଅସମ୍ଭବ, ଉତ୍ତମ। ନାରୀ ନିର୍ଯାତନାର ପ୍ରତିବାଦ ଲାଗି ଏ କ୍ଷେତ୍ରୀୟ ଅସି କେବେ ସୁପ୍ତ ନୁହେଁ ବୋଲି ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବାକୁ ବାଧ୍ୟ ହେଲି। ମହାରାଜ ମୋତେ କ୍ଷମା ଦେବେ, ମୁଁ ଆସୁଛି।
2: ଯୁବରାଜ, ଯୁବରାଜ, ଶୁଣି ଯାଆନ୍ତୁ ଯୁବରାଜ।
3: ମହାରାଜଙ୍କର ଜୟ ହେଉ।
1: ମହାରାଜ? କିଏ ମହାରାଜ? ମୁଁ। ଆଚ୍ଛା, ତାହେଲେ ତାହେଲେ କ'ଣ ଚରମୁଖର ସମ୍ବାଦ ସତ୍ୟ ନୁହେଁ ମହାମନ୍ତ୍ରୀ?
3: କ୍ଷମା ହେଉ ମଣିମା, ଖଳ ଲୋକମାନେ ଅର୍ଥକୁ ଅନର୍ଥ କରି ନାନା କଥା କହିଥାନ୍ତି।
1: ତଥାପି ଗଜପତି ସିଂହାସନ ସେମାନଙ୍କୁ ପ୍ରଜା ବୋଲି ତ ସ୍ୱୀକାର କରେ।
3: ମଣିମା,
1: କାଞ୍ଚି ଅଭିଯାନ ସାମାନ୍ୟ ଏକ ନାରୀର ମୋହ ପାଇଁ ନୁହେଁ ମହାମନ୍ତ୍ରୀ, ଏକ ଦୁର୍ବଳ ଶାସକର ତୁଚ୍ଛ ସ୍ୱାର୍ଥ ଲାଗି ଗଜପତି ସିଂହାସନର ଇତିହାସ ପୃଷ୍ଠାରେ କଳଙ୍କ ଲେପିବାକୁ ଆପଣ କ'ଣ ପରାମର୍ଶ ଦେବେ ମହାମନ୍ତ୍ରୀ?
3: ମହାରାଜ,
1: ତାହେଲେ ସ୍ମରଣ ରଖିବେ ମହାମନ୍ତ୍ରୀ, ସିଂହାସନ ରାଜାର ପ୍ରେମିକର ନୁହେଁ। ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
3: ମହାରାଜ, ମୋର ପ୍ରାର୍ଥନା।
1: ମୁଁ ନିରୁପାୟ ମହାମନ୍ତ୍ରୀ, ନିରୁପାୟ।
3: ମାୟା, ମାୟା।
4: ପ୍ରଣାମ ମହାମନ୍ତ୍ରୀ।
3: ଆଜି ପବିତ୍ର ଶ୍ରୀଗୁଣ୍ଡିଚା, ଜଗନ୍ନାଥଙ୍କର ରଥଯାତ୍ରା, ଯାହା ଯାହା କହିଥିଲି ସବୁ ମନେ ଅଛି ଟି?
4: ଅଛି ମହାମନ୍ତ୍ରୀ, ମୁଁ ତ ସକାଳ ପହରୁ ଆପଣଙ୍କୁ ଅପେକ୍ଷା କରି ରହିଛି।
3: ରାଜଜେମା ପଦ୍ମାବତୀ
4: ଆପଣଙ୍କ କହିବା ଅନୁସାରେ ଜେମା ଦେଇଙ୍କୁ କନ୍ୟା ବେଶରେ ସଜେଇ ଦେଇଛି। ଏଇ ତ ଜେମା ଆସିଲେଣି।
5: ମୋର ପ୍ରଣାମ ଗ୍ରହଣ କରନ୍ତୁ ମହାମନ୍ତ୍ରୀ।
3: ଜଗନ୍ନାଥ ତୁମର ମନସ୍କାମନା ପୂର୍ଣ୍ଣ କରନ୍ତୁ ମା।
5: ଆପଣଙ୍କର ନିର୍ଦ୍ଦୟ ଜଗନ୍ନାଥ ଏ ଅଭାଗିନୀର ଡାକ କ'ଣ ଶୁଣିବେ ମହାମନ୍ତ୍ରୀ?
3: ହଟିଆ ଠାକୁର ଟିକେ ହଟ ଦେଖିବାକୁ ଭଲ ପାଆନ୍ତି ମା ପଦ୍ମବତୀ, ତାଙ୍କ ଉପରେ ଭରସା ରଖ, ଦେଖିବ ଏ ବୃଦ୍ଧ ମନ୍ତ୍ରୀର ଯୋଜନା କଦାପି ବିଫଳ ହେବ ନାହିଁ ମା। ମାୟା,
4: ଆଦେଶ କରନ୍ତୁ ମନ୍ତ୍ରୀ ମହାଶୟ।
3: ଆଉ ବିଳମ୍ବ ନ କରି ରଥଯାତ୍ରା ଦେଖିବା ବାହାନାରେ ତୁ ପଦ୍ମବତୀଙ୍କୁ ସାଥିରେ ନେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖରେ ଅପେକ୍ଷା କର, ମୋଠାରୁ ଇଙ୍ଗିତ ପାଇବା ମାତ୍ରେ।
4: ବୁଝିଗଲି, ବୁଝିଗଲି ମହାମନ୍ତ୍ରୀ, ବୁଝିଗଲି।
3: ମୁଁ ତାହେଲେ ଆସୁଛି ମା ପଦ୍ମବତୀ, ଆସୁଛି ମାୟା।

0: ଠିକଣା ଅଛି ବଡ ପଣ୍ଡାଏ, ମଣିମା ଖାଲି ଚନ୍ଦନ ଆଉ ସୁବର୍ଣ୍ଣ ସମ୍ଭାଷିନୀ ଗ୍ରହଣ କଲେ ସେରାଫାର ନୀତି ବଢିବ।
1: ଏଇ ତ ମଣିମା ନିଜେ ବିଜୟ ହେଲେଣି।
2: ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ଯାତ୍ରୀ ଭିଡ଼ରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଛି। ସୋରିଷଟାଏ ପକେଇବାକୁ ବି ସ୍ଥାନ ନାହିଁ। ତିନି ରଥରେ ତିନି ଠାକୁରମାନେ କେଡ଼େ ସୁନ୍ଦର ଦେଖାଯାଉଛନ୍ତି। ପ୍ରଭୁ ପ୍ରଭୁ, ଏ ନେତ୍ର ମୋର ପବିତ୍ର ହେଲା, ପ୍ରଭୁ ପବିତ୍ର ହେଲା। ମାୟା,
3: ମୁଁ ଏଇଠି ଅଛି ମହାମନ୍ତ୍ରୀ।
2: ସେ ଫୁଲମାଳଟି
3: ଜେମା ଦେଇ ଧରିଛନ୍ତି।
2: ଏଇ ଛେରା ପହଁରା କରିବା ଲାଗି ମୁଦିରସ୍ଥ ଗଜପତିଙ୍କ ହାତକୁ ଚନ୍ଦନ ଆଉ ସୁବର୍ଣ୍ଣ ସମାର୍ଜନୀ ବଢ଼େଇଦେଲି। ନନ୍ଦିଘୋଷ ରଥ ଆଡ଼କୁ ମଣିମା ଅଗ୍ରସର ହେଉଛନ୍ତି। ଏଇ ଏଇ ସେ ସୁବର୍ଣ୍ଣ ସୁଯୋଗ। ମା ପଦ୍ମାବତୀ, ଆସ ଆସ ମୋ ସାଥିରେ। ଗଜପତି ମହାରାଜାଙ୍କର ଜୟ ହେଉ।
4: କିଏ ମହାମନ୍ତ୍ରୀ?
2: ହଁ ମଣିମା, ସାଥିରେ ମୋର କାଞ୍ଚି ରାଜଜେମା ପଦ୍ମାବତୀ ଆଉ ତାଙ୍କର ପ୍ରିୟ ସଖୀ ମାୟାବତୀ ମଧ୍ୟ ଆସିଛନ୍ତି।
4: କିନ୍ତୁ ସେମାନେ ଏଠାରେ କାହିଁକି?
2: ମହାରାଜ, ଅତୀତ କଥା ଥରେ ସ୍ମରଣ କରନ୍ତୁ। ଛାମୁ ସେଦିନ କହିଥିଲେ,
4: ସ୍ମରଣ ରଖିବେ ମହାମନ୍ତ୍ରୀ, ସିଂହ

0: ସିଂହାସନ ରାଜା ପ୍ରେମିକର ନୁହେଁ। ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
1: ଛାମୁ ଏକଥା କହିନଥିଲେ?
0: ହଁ କହିଥିଲି ମହାମନ୍ତ୍ରୀ, ଆଉ ମୋର ସେ ଆଦେଶ ଏ ପର୍ଯ୍ୟନ୍ତ ପାଳିତ ହୋଇନାହିଁ କାହିଁକି।
1: ଆଜି ଶୁଭ ଲଗ୍ନରେ ଗଜପତିଙ୍କର ସେଇ ଆଦେଶ ପାଳନ କରିବାକୁ ମୁଁ ଆସିଛି ମହାରାଜ। ଉତ୍କଳର ଭାବି ରାଜରାଣୀ ପଦ୍ମାବତୀଙ୍କୁ କହ ମାୟାବତୀ, ସେ ମହାରାଜଙ୍କ ଗଳାରେ ପୁଷ୍ପମାଳ ପିନ୍ଧି ତାଙ୍କୁ ପତି ରୂପେ ବରଣ କରନ୍ତୁ।
0: ମହାମନ୍ତ୍ରୀ, ଅତିଶୟ ବାର୍ଦ୍ଧକ୍ୟ ହେତୁ ଆପଣଙ୍କର ମତିଭ୍ରମ ଘଟି ନାହିଁ ତ?
1: ବାର୍ଦ୍ଧକ୍ୟରେ ପାଦ ଦେଲିଣି ମଣିମା, ଏହା ସତ୍ୟ, କିନ୍ତୁ ମତିଭ୍ରମ ଘଟି ନାହିଁ, ଏଥିରେ ମୁଁ ଦୃଢ଼ ନିଶ୍ଚିତ। ହସ୍ତରେ ସୁବର୍ଣ୍ଣ ସମାର୍ଜନୀ ଧରି ଛାମୁକୁଣ ଆଜି ଜଣେ ଚଣ୍ଡାଳର କର୍ମ କରୁନାହାନ୍ତି
0: ମହାମନ୍ତ୍ରୀ?
1: ଏତେ ନିକଟରେ ଜଣେ ଶ୍ରେଷ୍ଠ ଚଣ୍ଡାଳ ଥାଉ ଥାଉ ଏ ବୃଦ୍ଧ ମନ୍ତ୍ରୀ ଅନ୍ୟ ଚଣ୍ଡାଳଟିଏ ଖୋଜିବାକୁ କେଉଁଠିକୁ ଯିବ ମଣିମା? ଚକାଡୋଳାଙ୍କୁ ସାକ୍ଷୀ ରଖି ଛାମୁ ନିଜେ କୁହନ୍ତୁ, ଉପସ୍ଥିତ ସାମନ୍ତ ରାଜାମାନେ କୁହନ୍ତୁ, ସମବେତ ଜନତା କହୁ, ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବର୍ତ୍ତମାନ ଛତ୍ରପତି ସମ୍ରାଟ ନା ଚଣ୍ଡାଳ?
0: ଆପଣଙ୍କର ବୁଦ୍ଧି ଓ କୌଶଳକୁ ମୁଁ ପ୍ରଶଂସା ନ କରି ରହିପାରୁନି ମହାମନ୍ତ୍ରୀ। ଆପଣଙ୍କର ଭଳି ଚତୁର ମନ୍ତ୍ରୀକୁ ଲାଭ କରି ଗଜପତି ସିଂହାସନ ମୋର ଧନ୍ୟ ହେଇଛି
1: ମଣିମା।
0: ଆପଣ ପ୍ରକୃତରେ ବୁଦ୍ଧିମାନ। ହେ ପ୍ରଭୁ ଚକାଡୋଳା, ସବୁ ତୁମରି ଇଚ୍ଛା, ପ୍ରଭୁ ସବୁ ତୁମରି ଇଚ୍ଛା।
1: ଆଉ ବିଳମ୍ବ କାହିଁକି ମା ପଦ୍ମାବତୀ, ଏ ଶୁଭ ଲଗ୍ନରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଗଜପତିଙ୍କ ଗଳାରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଜୀବନ ସାଥୀ ରୂପେ ବରଣ କର ମା। କାଞ୍ଚି ଜେମାଙ୍କୁ ପାଛଟି ଆଣ ମାୟା।
2: ଆସ ଜେମା, ଆସ।
3: ଜୟ ଚଣ୍ଡା ଦେବତା ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।

ଶୁଣୁଥିଲେ ନାଟକ ଅଭିଯାନ, ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି।

ରତ୍ନବେଦୀ ଶଙ୍ଖ କ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରାବିବରଣୀ ଏକସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

0: ଚାଲିଛି।
1: ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଜନ୍ମବେଦୀରୁ ରତ୍ନବେଦୀ ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8

ଘଣ୍ଟା 30 ମିନିଟ୍ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

0: Is in Changzhou, double Olympic medalist PV Sindhu advanced to the women's singles second round after defeating fellow Indian player Unnati Hooda by 21-14, 9-21, 21-10 in a round of 32 clash this afternoon. And that is the end of this news bulletin.
1: ଇଂରାଜୀରେ ସମ୍ବାଦ ଶୁଣୁଥିଲେ। ଏଥରକ ରଖୁଛୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30ରେ ଆଜିର ଭାବନା, ଶ୍ରୀମଦ୍ ଭାଗବତର 519ତମ ଭାଗ ସକାଳ 6:35ରେ, ଓଡ଼ିଆ ଭକ୍ତିଗୀତ ଶୁଣିବେ 7:25ରେ, ଚାଷର ହାଲର ସମୟ 7:35, ଏଥିରେ ଶୁଣିବେ ମାଣ୍ଡିଆ ଚାଷ ସମ୍ପର୍କରେ ସୂଚନା। 7:40ରେ ଶ୍ରୀରାମଚରିତ ମାନସର 346ତମ ଭାଗ ହିନ୍ଦୀ ଭଜନ ପ୍ରଚାର କରିବୁ 7:50ରେ। କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ 8:30ରେ। 8:45ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ର ପ୍ରଥମ ଭାଗ। 9:00ରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଏଥିଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ 11:11:15। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ। ଆସନ୍ତାକାଲି ସକାଳ 5:53ରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।